ନମସ୍କାର, ଶୁଭ ସକାଳ। ଆଜି ସୋମବାର 1948 ଶତାବ୍ଦ, ଶ୍ରାବଣ ମାସ 5 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସର 27 ତାରିଖ। ଏବେ ଷ୍ଟୁଡିଓ ଘରେ ସମୟ ହେଉଛି ସକାଳ 5:58:29। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ସକାଳର ଅଭିବାଦନ ଜଣାଇ ଆରମ୍ଭ କରିଛୁ ଆଜିର କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ FM ରେନ୍ବୋକୁ 100.4 MHz ଯୋଗେ।

ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ବିଶ୍ୱାସକୁ ନେଇ। ଏ କଅଁଳ ସକାଳରେ ଆସନ୍ତୁ ପ୍ରଭୁଙ୍କ ପାଦପଦ୍ମରେ ସମର୍ପିତ ହେବା, ଭକ୍ତିର ପୁଷ୍ପାଞ୍ଜଳି, ଭାବର ସ୍ୱରାଞ୍ଜଳି, ଅର୍ଘ୍ୟ ଥାଳି।

ସରିଲାଣି ବାହୁଡ଼ା ଜାତ, ଫେରିଲାଣି ମହାପ୍ରଭୁ, ହେଲେ ବଡ଼ଦାଣ୍ଡରେ ଲୀଳା କରୁଛନ୍ତି ତିନି ଠାକୁର, ଫେରୁନାହାନ୍ତି ରତ୍ନ ସିଂହାସନକୁ, ଭାଙ୍ଗୁନାହାନ୍ତି ମହାଲକ୍ଷ୍ମୀଙ୍କ ମାନ, ସତେ ଯେମିତି ଭକ୍ତଙ୍କ ଛାଡ଼ି ରହିପାରୁନାହାନ୍ତି ଭକ୍ତ ବିନୋଦିଆ ଭାବର ଠାକୁର, ଆଉ କିଛି ଦିନ ବଡ଼ଦାଣ୍ଡରେ ରହିବାକୁ ସତେ ହେବା କାଳିଆର ହୋଇଛି କି ମନ।

ଗୋଟିଏ ପରେ ଗୋଟିଏ ଲୀଳା। ବାହୁଡ଼ାବାସୀ ମହଣ ମହଣ ସୁନାରେ ମହାପ୍ରଭୁ ବେଶ ହୋଇ ଭକ୍ତଙ୍କ ଦର୍ଶନ ଦେଲା ପରେ ଅଧରପଣାରେ ମଣୁ କଲେ ନିଜର ସ୍ୱର୍ଗ ମର୍ତ୍ତ୍ୟ ପାତାଳର ଭକ୍ତଗଣଙ୍କୁ। ଆଉ ଆଜି ହେଉଛି ମହାପ୍ରଭୁଙ୍କର ନୀଳାଦ୍ରି ବିଜେ। ନୀଳାଦ୍ରି ବିଜେ, ନୀଳାଦ୍ରି ବିଜେ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ। ଏହି ପବିତ୍ର ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିରର ନବଦିନାତ୍ମକ ଲୀଳା ଖେଳା ସାରି ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ରତ୍ନବେଦୀକୁ ଫେରିଥାନ୍ତି। ଏହି ସମୟରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ପରମ୍ପରା ଦେଖିବାକୁ ମିଳିଥାଏ। ଏହି ବିଶେଷ ଦିନର ମୁଖ୍ୟ ଆକର୍ଷଣ ହେଲା ଗୋଟି ପହଣ୍ଡି। ଶ୍ରୀଗୁଣ୍ଡିଚା ଆଉ ବାହୁଡ଼ାରେ ଧାଡ଼ି ପହଣ୍ଡି କରିଥିବା ମହାପ୍ରଭୁମାନେ ଗୋଟି ପହଣ୍ଡିରେ ଫେରିବେ ରତ୍ନବେଦୀକୁ। ତିନି ଠାକୁର ରଥାରୂଢ଼ ଅବସ୍ଥାରୁ ଝୁଲି ଝୁଲି ଅତି ଆଡ଼ମ୍ବରରେ ଗୋଟି ପହଣ୍ଡି ନୀତି ମାଧ୍ୟମରେ ରତ୍ନ ସିଂହାସନକୁ ବିଜେ କରିବେ।

ପହଣ୍ଡି ବିଜେ ହୋଇ ଧାଡ଼ି ପହଣ୍ଡିରେ ଗୋଟି ପହଣ୍ଡିରେ ବିଜେ କରିବେ ରତ୍ନ ସିଂହାସନକୁ ଚତୁର୍ଥା ମୂର୍ତ୍ତି। ପ୍ରଥମେ ସୁଦର୍ଶନ, ପରେ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ରତ୍ନ ସିଂହାସନକୁ ବିଜେ କଲା ପରେ ଆରମ୍ଭ ହେବ ମହାଲକ୍ଷ୍ମୀଙ୍କର ଅଭିମାନର କଥା। ଅଭିମାନୀ ମହାଲକ୍ଷ୍ମୀ କରିବେ ମାନ ଜୟ ବିଜୟ ଦ୍ୱାର ବନ୍ଦ କରି ପ୍ରଭୁଙ୍କ ପଥରଥ କରିବେ। ଅଭିମାନୀଙ୍କ ମାନଭଞ୍ଜନ ନ ହେବା ଯାଏ କ'ଣ ଏତେ ସହଜରେ ଖୋଲିଯିବ କି ଜୟ ବିଜୟ ଦ୍ୱାର।

ସ୍ନାନ ପୂର୍ଣ୍ଣିମାର ଗୁଣ୍ଡିଚା ଜାତ, ପୁଣି ଗୁଣ୍ଡିଚାରୁ ବାହୁଡ଼ା, ପାଖାପାଖି ଏକ ମାସ ଧରି ମା ମହାଲକ୍ଷ୍ମୀଙ୍କୁ ଏକା କରି ଭାଇ ଭଉଣୀଙ୍କ ସହ ବୁଲୁଛନ୍ତି ମହାପ୍ରଭୁ। କ୍ରୋଧରେ ଜର୍ଜରିତ ଜଗତ ଜନନୀ, ଏଡ଼େ ବହବ ଦିନଟିଏ କହି ନଅ ଦିନ କଲ ଘୋଷଯାତ୍ରାରେ। ହେରା ପଞ୍ଚମୀରେ କହି ଆସିଛି ଶୀଘ୍ର ଫେରିବାକୁ, ହେଲେ ଫେରିବାକୁ ଲଗେଇଦେଲା ଚାରିଦିନ। ବାହୁଡ଼ା ଦିନ ବି ଚାହାଣୀ ମଣ୍ଡପରେ ତୁମ ବାଟକୁ ଚାହିଁ ଚାହିଁ ଆଖିରୁ ପାଣି ମରିଲା। ଆସିବାରେ ବିଳମ୍ବ କଲ ବୋଲି ତୁମ ମୁହଁକୁ ନ ଚାହିଁ ଗଜପତିଙ୍କୁ କହି ଆସିଲି ତୁମକୁ ଫେରେଇ ଆଣିବାକୁ। ବାହୁଡ଼ାରୁ ଫେରିବାର ତିନି ଦିନ ହେଇଗଲାଣି। ବଡ଼ଦାଣ୍ଡରେ ଭକ୍ତଙ୍କ ସହ ଲୀଳାଖେଳା କରୁଛ, ଅଥଚ ମୋ କଥା ଟିକେ ମନେ ପଡ଼ୁନି। ହଁ, ଦାମ୍ପତ୍ୟ ଜୀବନର ରାଗ ରୁଷା ମାନ ଅଭିମାନର ପ୍ରତୀକ ହେରା ପଞ୍ଚମୀ ଆଉ ମହାଲକ୍ଷ୍ମୀଙ୍କର ଅଭିମାନ। ସେ ଅଭିମାନର କଥା ଲକ୍ଷ୍ମୀ ନାରାୟଣ ବାଚନିକା, ଯାହା ହେବ ଆଜି ନୀଳାଦ୍ରି ବିଜେରେ।

ମାନବୀୟ ଲୀଳାରେ ବିଚରଣ କରୁଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହା ମହାଲକ୍ଷ୍ମୀ। ଜଗନ୍ନାଥ ଓ ମା ମହାଲକ୍ଷ୍ମୀଙ୍କ ମଧ୍ୟ ଲୋକାଚାରରେ ଅନୁଷ୍ଠିତ।

ଅବସ୍ଥିତ ସବୁ କାର୍ଯ୍ୟ ଘଟଣା ସହିତ ଜଡ଼ିତ। ତେଣୁ ନବପତ୍ନୀଙ୍କୁ ଛାଡ଼ି ଗୁଣ୍ଡିଚା ମନ୍ଦିର ବୁଲି ଯାଇଥିବା ପ୍ରଭୁଙ୍କ କର୍ମ କାର୍ଯ୍ୟକୁ କେମିତି ସହିପାରନ୍ତେ ମହାଲକ୍ଷ୍ମୀ। ତେଣୁ ସେ ବିଚ୍ଛେଦ କ୍ରୋଧର ପ୍ରତୀକ ରୂପେ ପାଳିତ ହୁଏ ହେରା ପଞ୍ଚମୀ, ଆଉ ଶେଷରେ ଲକ୍ଷ୍ମୀ ନାରାୟଣଙ୍କ ମାନ ଅଭିମାନର କବାଟ କିଳା। ରଥଯାତ୍ରାରେ ମା ଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କ ସହ ରଥରେ ଯାଇଥିବାରୁ ମା ଲକ୍ଷ୍ମୀ ଅଭିମାନ କରିଥାନ୍ତି। ମହାପ୍ରଭୁ ଶ୍ରୀମନ୍ଦିର ପ୍ରବେଶ କଲାବେଳେ ମା ଲକ୍ଷ୍ମୀ ଜୟ ବିଜୟ ଦ୍ୱାରକୁ ବନ୍ଦ କରିଦିଅନ୍ତି। ସେଠାରେ ଦୁଇ ଦେବୀଙ୍କ ମଧ୍ୟରେ ମାନ ଅଭିମାନ ବଚନିକା ହୋଇଥାଏ ଏବଂ ଶେଷରେ ମହାପ୍ରଭୁ ରସଗୋଲା ଖୁଆଇ ମା ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରନ୍ତି, ଆଉ ଏଇଠି ଶେଷ ହୁଏ ଲକ୍ଷ୍ମୀ ନାରାୟଣ କଳି।

ଶ୍ରୀଗୁଣ୍ଡିଚା ପରେ ମାଉସୀ ମନ୍ଦିରର ତିନି ଦିଅଁ ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରା ବାହୁଡ଼ା ଯାତ୍ରା ସାରି ଜଗତୀ ଉପରେ ବିଜେ କରିବା ନୀଳାଦ୍ରି ବିଜେ ନାମରେ ଜଣା। ଗୁଣ୍ଡିଚା ଦିନ ତିନି ଠାକୁର ରଥରେ ଗୁଣ୍ଡିଚା ମନ୍ଦିର ଯାଏ ଯାଇଥିଲେ। ବାହୁଡ଼ା ଯାତ୍ରାରେ ବଡ଼ଦେଉଳକୁ ଲେଉଟାନ୍ତି। ଲେଉଟିବା ପରେ ରଥରୁ ଠାକୁରମାନେ ରତ୍ନବେଦକୁ ବିଜେ କରନ୍ତି। ଏହି ନବଦିନ ଏହା ହେଉଛି ନବଦିନ ବ୍ୟାପୀ ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟ। ଗହଳ ଚହଳରେ ଶ୍ରୀଜୀଉମାନେ ପହଣ୍ଡି କରନ୍ତି ନୀଳକନ୍ଦରକୁ। ଏକ ଅଦ୍ଭୁତପୂର୍ବ ଭକ୍ତିପୂର୍ଣ୍ଣ ପରିବେଶରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ବିରାଜମାନ କରନ୍ତି ପୁଣି ରତ୍ନ ସିଂହାସନରେ। ତାହା ହିଁ ହୁଏ ନୀଳାଦ୍ରି ବିଜେ।

ପ୍ରଶ୍ନରେ ପୁଣି ପୁରୀ ଉଠିବ ଶ୍ରୀମନ୍ଦିର। ଭକ୍ତଟିଏ ଅଧରେ ଗାଉଛି, କାନ ପତାଇ ଶୁଣୁଥାମ କଳା ହାତୀରେ, କାଳ କାଳକୁ ନଥିବ ଭିତ୍ତିରେ, ଶୂନ୍ୟପୁରେ ଶବତ ହେଉଛି ନୀତିରେ। ଅମରାବତୀର ଦେବଗଣ ଆଜି ଉଲ୍ଲସିତ, ଇନ୍ଦ୍ର ବର୍ଷା ସମୂହ ପୁଷ୍ପ ବୃଷ୍ଟି କରୁଛନ୍ତି, ନାରଦଙ୍କ ବୀଣା ବାଦନ ଏଣେ ରତ୍ନବତୀ ପରିପୂର୍ଣ୍ଣ। ପୁଣି ଗହ ଗହ ମହ ମହ ହୋଇଉଠିବ ଶ୍ରୀମନ୍ଦିର, ବାହାରିବ ନୀଳାଚଳର ଅଭଡ଼ା, ଆଉ ଲାଗିବ ଭକ୍ତର ଗହଳି ଚହଳି। କେଡ଼େ ସୁନ୍ଦର ଆହା ଦିଶୁଛି ସେ ଶ୍ରୀମନ୍ଦିର ସତେ।

ଏଇଠି ଶେଷ କରିଛ ଭକ୍ତିର ପୁଷ୍ପାଞ୍ଜଳି ଭାବର ସ୍ୱରାଞ୍ଜଳି ଅର୍ଘ୍ୟ ଥାଳି। କିନ୍ତୁ ଭାଗବତ ଶୁଣିବା ବିନା କଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଚାଲନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 108ତମ ଭାଗ। ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ମନୁ ଧ୍ରୁବଙ୍କୁ ବୁଝାଇଲେ ଯାହାଙ୍କ ହୃଦୟରେ ବିଷ୍ଣୁ ଭାବ ଥାଏ ତାଙ୍କର ଅନ୍ୟ ପ୍ରତି କ୍ରୋଧ ଓ ହିଂସା ପ୍ରକାଶ କରିବା ଉଚିତ ନୁହେଁ। ମୈତ୍ରୀ ଭାବରେ ଯାହାର ମନ ପରିପୂର୍ଣ୍ଣ ତାଙ୍କୁ ଭଗବାନ ରକ୍ଷା କରନ୍ତି। କୁବେର ମଧ୍ୟ ଧ୍ରୁବଙ୍କୁ କହିଲେ ଯେ କେହି କାହାରି ହନ୍ତା ନୁହେଁ, ଜୀବ କେବଳ ଅହଙ୍କାର ପ୍ରକାଶ କରି ତୁ ମୁଁ ଭାବ ଦେଖାଏ। କୁବେରଙ୍କ କଥାରେ ଧ୍ରୁବ ଶାନ୍ତ ହେଲେ ଓ ବିଷ୍ଣୁଙ୍କ ପାଦ ପଦ୍ମରେ ନିଜକୁ ସମର୍ପିଦେଲେ। ପୁତ୍ରକୁ ସିଂହାସନରେ ବସାଇଲେ। ବିଷ୍ଣୁ ଦୂତ ଆସି ଧ୍ରୁବଙ୍କୁ ବିମାନରେ ବସାଇ

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 108ତମ ଭାଗ। ଏ ଭାଗଟିରେ କଣ୍ଠଦାନ କରିଥିଲେ ଶରତ ନାୟକ, ସାଗରିକା ମହାନ୍ତି, ମନ୍ମଥ ମିଶ୍ର, ପ୍ରୀତିନନ୍ଦା ରାଉତରାୟ। ସ୍ୱରସଞ୍ଜନ ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ଏ ଭାଗଟିକୁ ବେତାର ରୂପାନ୍ତର କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

ଯାଜପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ। ସେହିଭଳି ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବର୍ଷା ଆଜି ଦିନ ତମାମ ଲାଗି ରହିବ। କାରଣ ଏ ଯେଉଁ ସାମୁଦ୍ରିକ ଅବପାତ ସୃଷ୍ଟି ହୋଇଛି ଲଘୁଚାପର ପ୍ରଭାବରେ, ପୁଣି ତା ସହିତ ମୌସୁମୀ ମଧ୍ୟ ସକ୍ରିୟ ରହିଛି, ଉଭୟର ପ୍ରଭାବରେ ବର୍ଷା ଆଜି ଦିନମାନ ଲାଗି ରହିବ। ତ ଏଇଥିପାଇଁ ଏହି ଦିନମାନ ବର୍ଷାର ପ୍ରଭାବକୁ ନେଇ ଆମ ରାଜ୍ୟର କେତୋଟି ଜିଲ୍ଲା ଯେମିତିକି ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଆଜି ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି। ଏ ହେଉଛି ଆଜି ଦିନର ପାଣିପାଗର ପ୍ରଭାବ। ତେଣୁ ବନ୍ଧୁ, ଆପଣ ଯେବେ ବି ବାହାରକୁ ଯଦି କୌଣସି କାମରେ ଯାଉଛନ୍ତି, ଅତି ଜରୁରୀ ଯଦି ଅଛି ବାହାରକୁ ଯାଆନ୍ତୁ, ନହେଲେ ବିଲକୁଲ ବି ଯାଆନ୍ତୁ ନାହିଁ। ବର୍ଷା ଆଜି ଦିନମାନ ଲାଗି ରହିବ। ଯଦି ଯାଉଛନ୍ତି ସାଥିରେ ରେନକୋଟ ନିଶ୍ଚିନ୍ତ ପିନ୍ଧନ୍ତୁ, ଆଉ ଗାଡ଼ି ଚଲାଇଲା ବେଳେ ଧ୍ୟାନ ଦିଅନ୍ତୁ, ସୁରକ୍ଷିତ ଭାବେ ଯାଆନ୍ତୁ। ବାଇକ୍ରେ ଯାଉଥିଲେ ହେଲମେଟ୍ ପିନ୍ଧନ୍ତୁ, ସିଟ୍ ବେଲ୍ଟ ବ୍ୟବହାର କରନ୍ତୁ। ଯଦି ଚାରିଚକିଆରେ ଯାଉଛନ୍ତି ଟିକେ ସତର୍କ ହୋଇଯିବେ, ସଚେତନ ହୋଇଯିବେ। କାରଣ ବର୍ଷାର ପ୍ରଭାବରେ ଗତ ଦୁଇ ଦିନ ଧରି ଯେଉଁ ବର୍ଷା ଲାଗି ରହିଛି, ଅତ୍ୟଧିକ ବର୍ଷାରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ହୋଇକରି ଅଛି, କେଉଁଠି ରାସ୍ତା ଉପରେ ମଧ୍ୟ ପାଣି ଚାଲୁଛି, କେଉଁଠି ଘାଇ ମଧ୍ୟ ହୋଇଯାଇଛି ବର୍ଷା ପ୍ରଭାବରେ, ବର୍ଷା ଜଳ ପ୍ରଭାବରେ, ତା ପ୍ରଭାବରେ ମଧ୍ୟ ଆପଣ ଯାନବାହନ ଚଲାଇଲା ବେଳେ ଟିକେ ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

0: ଅପରାହ୍ନ 3:30 ଶୁଣିବେ କାର୍ଯ୍ୟକ୍ରମ ମୋ ଦେଶ। ସୁରେଲ ଆଫ୍ଟରନୁନ୍ ପ୍ରଚାର କରିବୁ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଶୁଣିପାରିବେ ଦିନ 4:50। ଗୌସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 91ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30। ସନ୍ଧ୍ୟାର ପ୍ରଚାର କରିବୁ ସନ୍ଧ୍ୟା 7:25। ରାତି 8:02 ଶୁଣିବେ ଗୀତରେ ମିତରେ ଅଭୁଲା ସ୍ମୃତି। ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ ରାତି 9:15। ଏଥିରେ ଆଜି ଦିନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦରେ କିଛି ଶୁଣିପାରିବେ ଏ ବିଜ୍ଞାପନ ବିରତି ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଘୋଷଯାତ୍ରାର ଶେଷ ପର୍ଯ୍ୟାୟରେ ଆଷାଢ଼ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀଜୀଉଙ୍କର ନୀଳାଦ୍ରୀ ବିଜେ ନୀତି ଆଜି ଅନୁଷ୍ଠିତ ହେଉଛି। ସକାଳୁ ତିନି ରଥରେ ମଙ୍ଗଳ ଆଳତୀ ନୀତି ଶେଷ କରାଯିବା ସହ ଅନ୍ୟାନ୍ୟ ଦୈନନ୍ଦିନ ନୀତି କରାଯାଇ ସନ୍ଧ୍ୟାଧୂପ ନୀତି ଶେଷ ହେବ। ଏହାପରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଏବଂ ଡୋରି ଲାଗି ହେବ। ଗୋଟିପହଣ୍ଡିରେ ପ୍ରଥମେ ମଦନମୋହନ ଏବଂ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯିବ। ଏହାପରେ ଗୋଟିପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗମ୍ଭୀରାକୁ ବିଜେ କରାଯିବ। ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ମହାପ୍ରଭୁ ମା ଲକ୍ଷ୍ମୀଙ୍କୁ ରସଗୋଲା ସହ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିବାର ପରମ୍ପରା ରହିଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜୀଙ୍କ ନୀଳାଦ୍ରୀ ବିଜେ ନୀତି ଗତକାଲି ଅନୁଷ୍ଠିତ ହୋଇଛି। ରଥ ଉପରେ ଠାକୁରଙ୍କ ଅଧରପଣା ଏବଂ ଚାହାଣୀ ମଣ୍ଡପରେ ମହାଲକ୍ଷ୍ମୀ ଏବଂ ପ୍ରଭୁ ଜଗନ୍ନାଥଙ୍କ ଭେଟ ପରମ୍ପରା ଅନୁଯାୟୀ ପାଳନ କରାଯାଇଛି। ବିଜେ ପାଣିଗ୍ରାହୀ ଦୈତା ସେବାୟତ ଧାଡ଼ିପହଣ୍ଡିରେ ଠାକୁରଙ୍କୁ ରତ୍ନ ସିଂହାସନ ଉପରେ ବିଜେ କରାଇଛନ୍ତି। ପରୀକ୍ଷା ପରିଚାଳନାରେ ସଂସ୍କାର ଲକ୍ଷ୍ୟ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯାଇଛି। ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ବିଶିଷ୍ଟ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞ ନନ୍ଦନ ନିଲେକାନୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାକୁ ସୁରକ୍ଷିତ, ସ୍ୱଚ୍ଛ, ବିଶ୍ୱସନୀୟ ଏବଂ ପ୍ରଶ୍ନପତ୍ର ପ୍ରଘଟ ରୋକିବା ନେଇ କମିଟି ତର୍ଜମା କରିବା ସହ ସରକାରଙ୍କୁ ତାଙ୍କର ସୁପାରିଶ ପ୍ରଦାନ କରିବେ। ଏହାର ଆଧାରରେ ସରକାର ପରୀକ୍ଷା ପରିଚାଳନା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କମିଟିରେ ଅନ୍ୟ ପାଞ୍ଚ ଜଣ ସଦସ୍ୟ ରହିଛନ୍ତି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ଆଗତ କରାଯିବ। ନୂତନ ବିଲ୍ରେ 2024 ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗୃହରେ ବିଲ୍କୁ ଆଗତ କରିବେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ପରିଚାଳନାରେ ଅନିୟମିତତା ମାମଲାରେ କଠୋର ଦଣ୍ଡବିଧାନକୁ ସୁନିଶ୍ଚିତ କରିବା ଏବଂ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନ ସଂକ୍ରାନ୍ତ ଚିଠା ପ୍ରସ୍ତାବକୁ ଗତ ଶୁକ୍ରବାର ଦିନ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏଥିପାଇଁ ପଞ୍ଜିକରଣ କରିଥିବା ଆଗ୍ରହୀ ବ୍ୟକ୍ତି ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ସହ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି।

0: ରାଜ୍ୟର ମହାବିଦ୍ୟାଳୟଗୁଡ଼ିକରେ ଆଜିଠାରୁ ଯୁକ୍ତ ତିନି ପ୍ରଥମ ବର୍ଷ ନିୟମିତ ପାଠପଢ଼ା ଆରମ୍ଭ ହେଉଛି। ଚଳିତ ଶିକ୍ଷାବର୍ଷରେ ରାଜ୍ୟର 1055 ମହାବିଦ୍ୟାଳୟରେ 2,87,000 ଯୁକ୍ତ ତିନି ସିଟ୍ ଉପଲବ୍ଧ ରହିଛି। ସେଥିମଧ୍ୟରୁ ଏପର୍ଯ୍ୟନ୍ତ 2,37,200 ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବେଦନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଛି। ଦୀର୍ଘଦିନ ଧରି ସେ ଭୁବନେଶ୍ୱରଠାରେ ଚିକିତ୍ସାଧୀନ ଥିଲେ। ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ଏକାଧିକ ଥର ସେ ବିଜେପି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସାଂସଦ ମନମୋହନ ସାମଲ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଟିଟିଲାଗଡ଼ଠାରେ ଏକ ର୍ୟାଲିରେ ଅଂଶଗ୍ରହଣ କରିବା ସହ ସେଠାରେ ନବନିର୍ମିତ ନଗର କାର୍ଯ୍ୟାଳୟକୁ ଉଦ୍ଘାଟନ କରିଛନ୍ତି। ପରେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂହ ମାଡ଼କାମୀ ଯୋଗଦେଇ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ପରସ୍କର ମଧ୍ୟରେ ସଂହତି ରକ୍ଷା ଉପରେ ଆହ୍ୱାନ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଉପକଣ୍ଠ ପାଞ୍ଚପଡ଼ା ଶିବଦୁର୍ଗା ସରକାରୀ ହାଇସ୍କୁଲ ପରିସରରେ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ଏବଂ ପରିସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛି। 48 କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ମୀରାବାଇ ଚାନୁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମୋଟ 190 କିଲୋଗ୍ରାମ ଭାରୋତ୍ତୋଳନ କରି 4 ରାଜ୍ୟଗୋଷ୍ଠୀ କ୍ରୀଡ଼ା ରେକର୍ଡ ପ୍ରତିଷ୍ଠା କରିବା ସହ ଏହି ବର୍ଗରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଏହା ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି। ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି 27 ଜିଲ୍ଲାରେ ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ବଢ଼ୁଥିବା ଅପରାଧ ପ୍ରବଣତା ମାନସିକ ରୋଗ କି ଆଲୋଚନା କରିଛନ୍ତି ସୁଶ୍ରୀ ସଙ୍ଗୀତା ବେହୁରା।
2: ବର୍ତ୍ତମାନ ସମୟରେ ଟେଲିଭିଜନ ଦ୍ୱାରା ହେଉ କି ଖବରକାଗଜ ଦ୍ୱାରା ହେଉ, ପ୍ରତ୍ୟେକ ଦିନ ଆମ ସମାଜରେ କିଛି ନା କିଛି ଅପରାଧ ଘଟୁଥିବା ଆମ ସାମ୍ନାକୁ ଆସୁଛି, ଯାହା ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ କ୍ରମାଗତ ଭାବେ ବଢ଼ୁଥିବା ଏହି ଅପରାଧ ପ୍ରବଣତା ଏକ ମାନସିକ ରୋଗର ଲକ୍ଷଣ କି? ନିତିଦିନିଆ ଜୀବନରେ ଛୋଟ ଛୋଟ କଥାରେ ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ଅନ୍ୟ ଉପରେ ହିଂସାତ୍ମକ ଭାବେ ଆଚରଣ କରିବା, ଅସହିଷ୍ଣୁ ହୋଇ ଅନ୍ୟ ବ୍ୟକ୍ତିକୁ ଆକ୍ରମଣ କରିବା, ଚୋରି କରିବା ବା ଅନ୍ୟକୁ ଜୀବନରେ ମାରିଦେବା ପାଇଁ ଚେଷ୍ଟା କରିବା ଆଦିର ମାନସିକତାକୁ ଅପରାଧ ପ୍ରବଣତା ଭାବ ବୋଲି ଧରାଯାଏ। ଦେଖାଯାଏ କେତେକ ବ୍ୟକ୍ତି ସେମାନଙ୍କର କୈଶୋର ଅବସ୍ଥାରୁ ଅପରାଧ ପ୍ରବଣତାର ଶିକାର ହୋଇ ସମାଜର ପ୍ରତ୍ୟେକ ନିୟମକୁ ଭଙ୍ଗ କରି ପ୍ରତ୍ୟେକ କ୍ଷେତ୍ରରେ ଆଇନ ବିରୁଦ୍ଧରେ ଯାଇ କ୍ରମାଗତ ଭାବେ ଅପରାଧ କରିଚାଲିଥାନ୍ତି। ଜଣେ ବ୍ୟକ୍ତିର ଅପରାଧ ପ୍ରବଣତା ପାଇଁ ତା'ର ଜନ୍ମଗତ ଜିନ୍ ବା ଗୁଣସୂତ୍ର, ପାରିପାର୍ଶ୍ୱିକ ଅବସ୍ଥା ଓ ସାମାଜିକ ଚଳଣୀରେ କୁସଙ୍ଗମାନଙ୍କର ପ୍ରଭାବ ହେତୁ ଅପରାଧ ପ୍ରବଣତା ଭାବ ଦେଖାଦେଇଥାଏ। ପିଲାଟି ମା ପେଟରେ ବଢ଼ିଲା ବେଳେ ମା କୌଣସି କାରଣରୁ ହିଂସାତ୍ମକ ଭାବନାର ବଶବର୍ତ୍ତୀ ହେଲେ, ମାନସିକ ବିଷାଦ ବା ଡିପ୍ରେସନ ମଧ୍ୟରେ ରହିଲେ, ମଦ, ସିଗାରେଟ୍, ଭାଙ୍ଗ ଆଦି ନିଶାଦ୍ରବ୍ୟ ସେବନ କଲେ କିମ୍ବା ଡାକ୍ତରଙ୍କୁ ପରାମର୍ଶ ନ କରି ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଉଥିବା କୌଣସି ଔଷଧ ସେବନ କଲେ ଓ ତା'ର ପ୍ରଭାବ ଗର୍ଭସ୍ଥ ଶିଶୁର ଜନ୍ମ ପରେ ପରିପ୍ରକାଶିତ ହେଲେ ଏହାକୁ ଅପରାଧ ପ୍ରବଣତା ଭାବର ସମ୍ଭାବନାଜନିତ କାରଣ ମଧ୍ୟରୁ ଏକ ମୁଖ୍ୟ କାରଣ ବୋଲି ଧରିବା ପାଇଁ ହେବ। ପରବର୍ତ୍ତୀ ଅବସ୍ଥାରେ ଶିଶୁଟି ମା କ୍ଷୀର ସେବନ ନ କଲେ, ଘରେ ପିତାମାତାଙ୍କ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ ହେଲେ, ଜନ୍ମ ପରେ କୌଣସି ରୋଗ ହୋଇ ପିଲାର ମସ୍ତିଷ୍କ ଆଘାତ ହେଲେ ଓ ପିଲାଟିର ଲାଳନ ପାଳନ, ସ୍ନେହ, ପ୍ରେମ ଯଥା ଉପଯୁକ୍ତ ବନ୍ଧନ ମଧ୍ୟରେ ନ ହେଲେ, ଏସବୁ କାରଣଗୁଡ଼ିକ ଭବିଷ୍ୟତରେ ପିଲାଟିକୁ ଅପରାଧ ପ୍ରବଣତା ମାନସିକତାର ଶିକାର ହେବା ପାଇଁ ଏକ ବଳିଷ୍ଠ ପୃଷ୍ଠଭୂମି ତିଆରି କରିଥାଏ। ସେହିପରି ଭାବେ କିଶୋର ଅବସ୍ଥାରେ କୁସଙ୍ଗରେ ପଡ଼ି ଖରାପ କଥା ଶିଖିବା, ନିଶାଦ୍ରବ୍ୟ ସେବନ କରିବା, ସାମାଜିକ ବନ୍ଧନରୁ ଦୂରେଇ ଯାଇ ଆଇନ ବିରୋଧରେ କାର୍ଯ୍ୟ କରିବା ଆଦି ପିଲାଟିର ମାନସିକତାକୁ ଭୁଲ ବାଟରେ ପରିଚାଳିତ କରି ଏକ ଅସୁସ୍ଥ ମାନସିକତା ସୃଷ୍ଟି କରିଥାଏ, ଯାହାଦ୍ୱାରା ପିଲାଟି ବଡ଼ ହେବା ସମୟରେ କୌଣସି ଏକ ଖରାପ ସାମାଜିକ ପରିସ୍ଥିତି

0: ଗତି କରିଲେ ପିଲାଟି ହିଂସାତ୍ମକ ଭାବନାର ଶିକାର ହୋଇ ଅପରାଧ ପ୍ରବଣତା ଭାବ ଦେଖାଇଥାଏ। ମୁଖ୍ୟତଃ କିଶୋର ଅବସ୍ଥାରେ ପିଲାଟିର ପାରିପାର୍ଶ୍ୱିକ ଅବସ୍ଥା ଏଥିପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ। ସେଥିପାଇଁ ପ୍ରତ୍ୟେକ ପିଲାକୁ ବିଦ୍ୟାଳୟରେ କୁସଙ୍ଗର ପ୍ରଭାବ, ନିଶାଦ୍ରବ୍ୟର ଖରାପ ପ୍ରଭାବ, ଚୋରି କରିବାର କୁପ୍ରଭାବ ଓ ଅନ୍ୟକୁ ଉତ୍ତମ ଆଚରଣ ବିଷୟରେ କ୍ରମାଗତ ଭାବେ ବାରମ୍ବାର ଶିକ୍ଷା ଦେବା ଉଚିତ। ସମାଜରେ କେଉଁ କେଉଁ କାର୍ଯ୍ୟ ଆଇନ ବିରୁଦ୍ଧରେ ଯାଉଛି ସେଗୁଡ଼ିକୁ ଶ୍ରେଣୀଗୃହରେ ପ୍ରଦର୍ଶନ କରି ଶିକ୍ଷା ଦେଲେ ଛାତ୍ରଛାତ୍ରୀଙ୍କ ମନରେ ଏହାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ପଡ଼ିଥାଏ ଓ ତାକୁ ଖରାପ ଦିଗକୁ ନ ଯିବା ପାଇଁ ଏହା ଅନେକାଂଶରେ ସାହାଯ୍ୟ କରେ। ବର୍ତ୍ତମାନ ସମୟରେ ଅନ୍ୟ ଏକ ସମସ୍ୟା ହେଉଛି ବୈଦ୍ୟୁତିକ ଗଣମାଧ୍ୟମରେ କିଶୋର କିଶୋରୀମାନେ ଅନେକ ସମୟ ବିତାଉଥିବାରୁ ସେଥିରେ ଦେଖାଯାଉଥିବା ହିଂସାତ୍ମକ ଦୃଶ୍ୟ, ନଗ୍ନତା ଓ ନିଶାଦ୍ରବ୍ୟ ସେବନର ଦୃଶ୍ୟ ସେମାନଙ୍କ ମନକୁ ଅତି ଗଭୀର ଭାବେ ପ୍ରଭାବିତ କରିଥାଏ। ସବୁ କ୍ଷେତ୍ରରେ ଅପରାଧ ପ୍ରବଣତା ଭାବକୁ ଏକ ମାନସିକ ରୋଗର ଆଖ୍ୟା ନ ଦିଆଯାଇପାରେ। କେତେକ କ୍ଷେତ୍ରରେ ବ୍ୟକ୍ତିଟି ଏକ ପ୍ରତିକୂଳ ପରିସ୍ଥିତିରେ ହଠାତ୍ ଆବେଗମୟ ହୋଇ ଅପରାଧ ପ୍ରବଣତା ଭାବର ଶିକାର ହୋଇଥାଏ ତ ଅନ୍ୟ କେତେକ କ୍ଷେତ୍ରରେ କୌଣସି ଏକ ରୋଗରେ ଆକ୍ରାନ୍ତ ହୋଇ ଅପରାଧ ଘଟାଇଥାଏ। କିନ୍ତୁ ବୈଜ୍ଞାନିକ ସମ୍ମତ ଭାବେ ଅପରାଧ ପ୍ରବଣତା ଭାବକୁ ଏକ ରୋଗର ଆଖ୍ୟା ଏପର୍ଯ୍ୟନ୍ତ ଦିଆଯାଏ ନାହିଁ। ଏକ ଅପରାଧ ପ୍ରବଣତା ଭାବ ମୁକ୍ତ ସମାଜ ଗଠନ କରିବାକୁ ହେଲେ ପ୍ରତ୍ୟେକ ବ୍ୟକ୍ତିକୁ ପରିବାର ଓ ସମାଜ ମଧ୍ୟରେ ଉପଯୁକ୍ତ ସ୍ନେହ ଶ୍ରଦ୍ଧା ଦେଇ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ରଖିଲେ ବ୍ୟକ୍ତିର ମାନସିକତା ସକାରାତ୍ମକ ଦିଗରେ ଗତି କରିଥାଏ ଓ ତାର ବ୍ୟକ୍ତିତ୍ୱ ବିକଶିତ ହୋଇ କୌଣସି ହିଂସାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ନ ହେବା ପାଇଁ ଖୋରାକ ଯୋଗାଇଥାଏ। ଶେଷରେ ଏତିକି କୁହାଯାଇପାରେ ଯେ ସମାଜକୁ ଅପରାଧ ପ୍ରବଣତା ମୁକ୍ତ କରିବାକୁ ହେଲେ ପରିବାର, ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ ନିତାନ୍ତ ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ବଢ଼ୁଥିବା ଅପରାଧ ପ୍ରବଣତା ମାନସିକ ରୋଗ କି, ଆଲୋଚନା କରିଥିଲେ ସୁଶ୍ରୀ ସଙ୍ଗୀତା ବେହୁରା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ T20 କ୍ରିକେଟ୍ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ବିଶିଷ୍ଟ ପ୍ରଯୁକ୍ତି ବିଦ୍ୟା ବିଶେଷଜ୍ଞ ନନ୍ଦନ ନୀଲେକାନିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିବା ବିଷୟ ଘୋଷଣା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଟାସ୍କ ଫୋର୍ସ ପରୀକ୍ଷା ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରିତ କରିବ ଏବଂ ଏହାର ରିପୋର୍ଟକୁ ଭିତ୍ତି କରି ଆଗାମୀ ପରୀକ୍ଷାଗୁଡ଼ିକ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଶ୍ରୀ ମୋଦି କହିଛନ୍ତି ଦେଶର ପରୀକ୍ଷା ବ୍ୟବସ୍ଥା ବିଶ୍ୱାସଯୋଗ୍ୟ, ସ୍ୱଚ୍ଛ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ କରିବା ଲାଗି ବ୍ୟବସ୍ଥା କରାଯିବ। ଏହି ଟାସ୍କଫୋର୍ସରେ ପୂର୍ବତନ ଗୁଇନ୍ଦା ନିର୍ଦ୍ଦେଶକ ତପନ ଡେକା, ପୂର୍ବତନ ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ, ଆଇଆଇଟି ଚେନ୍ନାଇର ନିର୍ଦ୍ଦେଶକ ଭି କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରୱାଲ ଏବଂ ଅମ୍ରିତଲାଲ ମୀନା ସଦସ୍ୟ ରହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସଂସଦରେ ପରୀକ୍ଷା ସମ୍ବନ୍ଧୀୟ ନୂଆ ନିୟମ ଆଣିବା ଲାଗି କଠୋର ଦଣ୍ଡବିଧାନ ସମ୍ଭଳିତ ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବ। ଭବିଷ୍ୟତରେ କୋଟି କୋଟି ଛାତ୍ରଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଶ୍ରୀ ମୋଦି ସରକାରଙ୍କ ପ୍ରତିବଦ୍ଧତା ବିଷୟ ଦୋହରାଇଛନ୍ତି।
3: लेकिन हमें भविष्य के लिए सोचना है। हमारी परीक्षा पद्धति ट्रांसपेरेंट हो, हमारी परीक्षा पद्धति में सबसे ज्यादा अब टेक्नोलॉजी का उपयोग हो, इन सारी बातों को ध्यान में रखते हुए विश्व प्रसिद्ध टेक्नोलॉजी एक्सपर्ट श्रीमान नंदन नीलेकनी जी के नेतृत्व में एक हाई पावर टास्क फोर्स बनाने का निर्णय किया है जो एग्जामिनेशन रिफॉर्म की तरफ फोकस करेगा और जल्द से जल्द आने वाली परीक्षाओं की विश्वसनीयता को सुनिश्चित करने का काम इसके रिपोर्ट के आधार पर कर दिया जाएगा।
2: ଲୋକସଭାରେ ଆଜି କେନ୍ଦ୍ର ସରକାର ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ। ଲୋକସଭାରେ ଆଜିର

0: କାର୍ଯ୍ୟସୂଚୀରେ ଏହି ବିଧେୟକକୁ ସାମିଲ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଏହି ବିଧେୟକ ଉପସ୍ଥାପନ କରିବେ। ଏହାର ଉଦ୍ଦେଶ୍ୟ ହେଉଛି ସାର୍ବଜନୀନ ପରୀକ୍ଷା ଅଧିନିୟମ 2024ରେ ହୋଇଥିବା ସଂଶୋଧନଗୁଡ଼ିକୁ ଗ୍ରହଣ କରିବା। ଗତ ଶୁକ୍ରବାର କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ଅନିୟମିତତା ଘଟଣାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ଏବଂ ଅଭିଯୁକ୍ତଙ୍କ ଲାଗି ଦଣ୍ଡ ବ୍ୟବସ୍ଥା କରିବା ସମ୍ବନ୍ଧୀୟ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷାମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଯୋଶୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ମନ୍ତ୍ରଣାଳୟର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ଏବଂ ପଦକ୍ଷେପର କାର୍ଯ୍ୟାନ୍ୱୟନ ନେଇ ଆଲୋଚନା ହୋଇଛି। ବୈଠକରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏବଂ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିଶ୍ୱାସ କରି ଏହି ଦାୟିତ୍ୱ ପ୍ରଦାନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ସେ ସମୀକ୍ଷା ବୈଠକ କରି ମନ୍ତ୍ରଣାଳୟର ନୀତି କାର୍ଯ୍ୟକାରିତା ଏବଂ ଜାରି ରହିଥିବା ପଦକ୍ଷେପ ସମ୍ପର୍କରେ ବ୍ୟାପକ ଆଲୋଚନା କରିବେ। ଶିକ୍ଷା ମନ୍ତ୍ରଣାଳୟ ଏକ ବୃହତ୍ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ହୋଇଥିବାରୁ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପୂର୍ବରୁ ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ବିସ୍ତୃତ ଭାବେ ବୁଝିବାର ତାଙ୍କର ପ୍ରାଥମିକତା ରହିଛି ବୋଲି ଶ୍ରୀ ଯୋଶୀ କହିଛନ୍ତି।
1: आज सुबह चार्ज लिया हूं, पूरा डिटेल्स हमको देखना है, निर्णय लेना है, इस सब के बारे में इन्फॉर्मेशन लेने का और पूरा मिनिस्ट्री समझने का कोशिश मैंने किया हूं। मुझे विषय नया है और सीनियर ऑफिसर्स पे मैंने डिटेल में बातचीत करने का कोशिश किया हूं। ये बहुत बड़ी डिपार्टमेंट है, इसलिए पूरा समझ के मैं आपके साथ बात
0: करूंगा। ଦୁଇ ସପ୍ତାହର ସାମରିକ ପଦକ୍ଷେପ ପରେ ଆମେରିକା ଓ ଇରାନ୍ ମଧ୍ୟରେ ଦ୍ୱିତୀୟ ଦିନ ପାଇଁ ଯୁଦ୍ଧବିରତି ବଳବତ୍ତର ରହିଛି। ଉଭୟ ପକ୍ଷ ଯୁଦ୍ଧବିରତି ସମୟରେ ନିଷ୍କର୍ଷରେ ପହଞ୍ଚବେ ବୋଲି ଆଶା କରାଯାଉଛି। ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ମାଇକ୍ ୱାଲ୍ଜ କହିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଭିନ୍ନ ସ୍ତରରେ ଆଲୋଚନାକୁ ଆଗକୁ ନେବା ଲାଗି କୂଟନୈତିକ ଉଦ୍ଦେଶ୍ୟ ରଖି ଏହି ପଦକ୍ଷେପ ନେଇଛନ୍ତି। ତେବେ ଇରାନ୍ ଆକ୍ରମଣ ବିରୋଧରେ ଆମେରିକାର କ୍ଷେପଣାସ୍ତ୍ରର କାର୍ଯ୍ୟକାରିତା ହ୍ରାସ ପାଇଥିବା ପ୍ରସଙ୍ଗକୁ ସେ ଖଣ୍ଡନ କରିଛନ୍ତି। ଅନ୍ୟପକ୍ଷରେ ଇରାନ୍ର ସେନା ମୁଖପାତ୍ର କହିଛନ୍ତି ତେହେରାନ୍ ଜବାବୀ ଆକ୍ରମଣ ବନ୍ଦ ରଖିଛି। ଗତ ଦୁଇ ଦିନ ହେବ ଆମେରିକା ଆକ୍ରମଣ କରିନଥିବାରୁ ଇରାନ୍ ମଧ୍ୟ କୌଣସି ପ୍ରତିଆକ୍ରମଣ କରିନଥିବା ସେ ସ୍ୱଷ୍ଟ କରିଛନ୍ତି। ଇତିମଧ୍ୟରେ ହର୍ମୁଜ୍ ପ୍ରଣାଳୀରେ ପରିଚାଳନାଗତ ବ୍ୟବସ୍ଥା ନେଇ ତେହେରାନ୍ରେ ଇରାନ୍ ଓ ଓମାନ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ସ୍ତରୀୟ ଆଲୋଚନା ଅନୁଷ୍ଠିତ ହୋଇଛି। ଏହିସବୁ ପରିସ୍ଥିତି ମଧ୍ୟରେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଆସନ୍ତାକାଲି ୱାଶିଂଟନ୍ ଗସ୍ତ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବିଭିନ୍ନ ଆଞ୍ଚଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ହର୍ମୁଜ୍ ପ୍ରଣାଳୀରେ ଏକ ତୈଳବାହୀ ଜାହାଜ ନୌବାହିନୀ ଦ୍ୱାରା ବିଛାଯାଇଥିବା ମାଇନ୍ସ ସହ ଧକ୍କା ଖାଇବାରୁ ବିସ୍ଫୋରଣ ଘଟିଛି। ଇରାନ୍ ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ଜଳମାର୍ଗରେ ନ ଯାଇ ଅନ୍ୟ ମାର୍ଗରେ ଯାତ୍ରା କରୁଥିବାବେଳେ ସମ୍ପୃକ୍ତ ତୈଳବାହୀ ଜାହାଜ ଦୁର୍ଘଟଣାର ଶିକାର ହୋଇଥିଲା। ତେବେ ସମ୍ପୃକ୍ତ ଜଳମାର୍ଗରେ ବାଣିଜ୍ୟିକ ଜାହାଜ ଯାତାୟତ ସ୍ୱାଭାବିକ ଥିବା ଇରାନ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ରାନ୍ସ ଏବଂ ସ୍ପେନ୍ରେ ଜଙ୍ଗଲ ନିଆଁ ବିସ୍ତୃତ ଅଞ୍ଚଳକୁ ବ୍ୟାପିବା ପରେ 3 ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବିଭାଗ ପକ୍ଷରୁ ନିରନ୍ତର ଉଦ୍ୟମ ଜାରି ରହିଛି। କେବଳ ଫ୍ରାନ୍ସରେ 2,20,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ଜଣାପଡ଼ିଛି। ଆଟ୍ଲାଣ୍ଟିକ୍ ଉପକୂଳବର୍ତ୍ତୀ ଅଞ୍ଚଳରେ ଦ୍ରୁତଗତିରେ ଜଙ୍ଗଲ ନିଆଁ ବ୍ୟାପୁଥିବାବେଳେ ସହର ମଧ୍ୟକୁ ପ୍ରାୟ 15 କିଲୋମିଟର ବ୍ୟାପିଥିବା କୁହାଯାଇଛି। ସେଠାକାର ପ୍ରଶାସନ ପକ୍ଷରୁ ଏହି ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି। ପୁଲିସ୍ ସହାୟତାରେ ଲୋକମାନଙ୍କୁ ସଚେତନ କରାଯିବା ସହ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି। ସ୍ପେନ୍ରେ 75,000 ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିସହିତ 30,000 ଲୋକଙ୍କୁ ଘର ଭିତରେ ରହିବା ଲାଗି ସେଠାକାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କ୍ୱାସ୍ ଖେଳାଳି ଅନହତ ସିଂହଙ୍କୁ 2026 ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସେ ପ୍ରଥମ ଭାରତୀୟ ସ୍କ୍ୱାସ୍ ଖେଳାଳି ଭାବେ ବିଶ୍ୱ ଜୁନିୟର ଚମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ଏହାକୁ ଏକ ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିବା ସହ ଏହା ଯୁବପିଢ଼ିଙ୍କ ମଧ୍ୟରେ ସ୍କ୍ୱାସ୍ ଖେଳକୁ ଆହୁରି ଅଧିକ ଲୋକପ୍ରିୟ କରିବ ବୋଲି କହିଛନ୍ତି। ଗ୍ଲାସ୍କୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଭାରୋତ୍ତୋଳନକାରୀ ମୀରାବାଇ ଚାନୁ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ମହିଳା 48 କିଲୋଗ୍ରାମ ବର୍ଗରେ ସେ ମୋଟ 190 କିଲୋଗ୍ରାମ ଭାରୋତ୍ତୋଳନ କରି ଏହି ରେକର୍ଡ କରିଛନ୍ତି। 31 ବର୍ଷୀୟ ମୀରାବାଇ ଚାନୁ କ୍ଲିନ୍ ଏବଂ ଜର୍କରେ 105 କିଲୋଗ୍ରାମ

ଭାରୋତ୍ତୋଳନ କରି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରେକର୍ଡ ସୃଷ୍ଟି କରିଛନ୍ତି। 2018 ଏବଂ 2022 ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ କ୍ରମାଗତ ଭାବେ ତୃତୀୟ ସ୍ୱର୍ଣ୍ଣପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୀରାବାଇ ଚାନୁଙ୍କୁ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ମୀରାବାଇଙ୍କ ଉତ୍ସର୍ଗୀକୃତ ମନୋଭାବ ଏବଂ ଧୈର୍ଯ୍ୟ ତାଙ୍କୁ ଏହି ସଫଳତା ଦେଇଛି। ପ୍ରଧାନମନ୍ତ୍ରୀ ମୀରାବାଇଙ୍କ ଏହି ସଫଳତାକୁ ଭାରତର ଭାରୋତ୍ତୋଳନ କ୍ଷେତ୍ରରେ ଏକ ଅଭୂତପୂର୍ବ ଅଧ୍ୟାୟ ସୃଷ୍ଟି ହୋଇଥିବା କହିଛନ୍ତି। ଏଥିସହିତ ଭାରତ ଭାରୋତ୍ତୋଳନରେ 2 ରୌପ୍ୟ ପଦକ ହାସଲ କରିଛି। ଚାନାମ୍ବାମ୍ ରିଷିକାନ୍ତ ସିଂ ପୁରୁଷ 60 କିଲୋଗ୍ରାମ ବର୍ଗରେ ଦ୍ୱିତୀୟ ପର୍ଯ୍ୟାୟରେ ରୌପ୍ୟ ପଦକ ଜିତିଥିବା ବେଳେ 65 କିଲୋଗ୍ରାମ ବର୍ଗରେ ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ବିଜୟୀ ହୋଇଛନ୍ତି। ମୁଷ୍ଟିଯୁଦ୍ଧରେ ଭାରତର ଯଦୁମଣି ସିଂ ପାକିସ୍ତାନର ସୁମମା ରେହମାନଙ୍କୁ ପରାସ୍ତ କରି ପୁରୁଷ 55 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଥିବା ବେଳେ ପ୍ରୀତି ପାୱାର ମାଲେସିଆର ଖେଳାଳିଙ୍କୁ ପରାସ୍ତ କରି 54 କିଲୋଗ୍ରାମ ବର୍ଗରେ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏପର୍ଯ୍ୟନ୍ତ 4 ସ୍ୱର୍ଣ୍ଣ, 2 ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛି। ତିନିଟିକିଆ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ରେ ଭାରତ ଆୟୋଜକ ଜିମ୍ବାୱେକୁ 35 ରନ୍ରେ ପରାସ୍ତ କରି 3-0 ସିରିଜ୍ ବିଜୟୀ ହୋଇଛି। ଗତକାଲି ହରାରେଠାରେ ଅନୁଷ୍ଠିତ ମ୍ୟାଚ୍ରେ 193 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଜିମ୍ବାୱେ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 157 ରନ୍ ସ୍କୋର କରିଥିଲା। ଭାରତର ମୟଙ୍କ ଯାଦବ 3 ଏବଂ ୟଶ ଠାକୁର 2 ୱିକେଟ୍ ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ 20 ଓଭରରେ 5 ବିନିମୟରେ 192 ରନ୍ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀ 49 ବଲ୍ରୁ 81 ରନ୍ କରିଥିବା ବେଳେ ଇଶାନ କିଶାନ 26 ବଲ୍ରୁ 29 ରନ୍ ସ୍କୋର କରିଥିଲେ। ପାଣିପାଗ ଓଡ଼ିଶା ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ବ୍ୟତୀତ ପୂର୍ବ ଉତ୍ତରପ୍ରଦେଶ, ଗାଙ୍ଗେୟ ପଶ୍ଚିମବଙ୍ଗ, କୋଙ୍କଣ, ଗୋଆ, କେନ୍ଦ୍ରୀୟ ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବିଭାଗ ଅନୁମାନ କରିଛି। ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ନନ୍ଦନ ନୀଲେକାନୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଧେୟକ 2026 ଆଗତ କରିବେ କେନ୍ଦ୍ର ସରକାର। ଆମେରିକା ଓ ଇରାନ ଯୁଦ୍ଧ ବିରତି ସମୟରେ କୂଟନୈତିକ ଆଲୋଚନା ଜାରି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭାରୋତ୍ତୋଳନରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତିଲେ ମୀରାବାଇ ଚାନୁ ଏବଂ ପୁରୁଷ ଟି20 କ୍ରିକେଟ୍ ସିରିଜ୍ରେ ଜିମ୍ବାୱେକୁ ପରାସ୍ତ କରି ଭାରତ ବିଜୟୀ। ସମ୍ବାଦ ଶେଷ ହେଲା।

ଏପରି ସତ୍ୟ କହିବା ଯାହା ଅନ୍ୟର ପ୍ରିୟ ହେବ, ମାତ୍ର ଅପ୍ରିୟ ହେଲା ଭଳି ସତ୍ୟ କହିବାକୁ ଥିଲେ ନିହାତି ଦରକାର ନ ପଡ଼ିଲେ କହିବା ଉଚିତ ନୁହେଁ। ହଁ ବନ୍ଧୁ, ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ କରିବାକୁ ହେଲେ ଆମ ଶରୀର ପ୍ରତି ଯତ୍ନ ନେବାକୁ ପଡ଼ିବ। ଆଉ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ବ୍ୟାୟାମ କରିବାକୁ ପଡ଼ିବ। ନିରୋଗ ଆଉ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ବହୁତ। ଯୋଗ ସୁସ୍ଥ ଜୀବନଶୈଳୀ ଗଠନ, ମାନସିକ ଚାପ ନିୟନ୍ତ୍ରଣ ଓ ଶାରୀରିକ ମାନସିକ ସ୍ୱାସ୍ଥ୍ୟର ବିକାଶରେ ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହିତ ଶରୀର ଆଉ ମନକୁ ସୁସ୍ଥ ରଖାଯାଇପାରିଥାଏ। ଯୋଗ କେବଳ ଗୋଟେ ବ୍ୟାୟାମ ନୁହେଁ, ଏହା ଏକ ଜୀବନଶୈଳୀ ଯାହା ଶରୀର, ମନ ଆଉ ଆତ୍ମାକୁ ଏକତ୍ର କରିଥାଏ, ସୁସ୍ଥ ସନ୍ତୁଳିତ ଶାନ୍ତିମୟ ଜୀବନଯାପନର ପଥ ଦେଖାଇଥାଏ। ତେଣୁ ବନ୍ଧୁ, ସକାଳେ ଶୀଘ୍ର ଉଠନ୍ତୁ, ନିଶ୍ଚୟ କିଛି ସମୟ ନିଜ ଶରୀର ପାଇଁ ଦିଅନ୍ତୁ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତେଜ ରୁହନ୍ତୁ।

ପର ନିନ୍ଦା ପର ଚର୍ଚ୍ଚା ପରର ଅନିଷ୍ଟ ଚିନ୍ତା ପର ପ୍ରାଣର ପୀଡ଼ା ଦେବା ଭଳି ନିନ୍ଦନୀୟ କାର୍ଯ୍ୟ ମହାପାତକ ମଧ୍ୟରେ ଗଣା ହୋଇଥାଏ। ଶୁଭ ସକାଳର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଶୁଭ ସକାଳ କାର୍ଯ୍ୟକ୍ରମ। ଶୁଭ ହେଉ ଆଜିର ଦିନ, ଧୈର୍ଯ୍ୟ ଧରୁ, ଅମାନିଆ ମନ, ମଙ୍ଗଳମୟ ହେଉ ସବୁ କାର୍ଯ୍ୟ, ଦୂର ହେଉ ସବୁ ବାଧା, ଏହି କାମନା ଆଜି ସକାଳରେ। ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ଭରସାକୁ ନେଇ। ସକାଳର ପହିଲି କିରଣ ପରି ଏହି କଅଁଳ ମନ, ସେ କିରଣ ଯେତେ ଯେତେ ଟାଣ ହେବ ଏ ମନ ସେତେ ସେତେ ଦୃଢ଼ ହେବ। ଏହି କଅଁଳ ସକାଳରେ ଆପଣଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଶୁଭ ସକାଳ କାର୍ଯ୍ୟକ୍ରମ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ।

ବନ୍ଧୁ, ଆଜି ଦିନଟି ଆମ ପାଇଁ ବେଶ୍ ଗୁରୁତ୍ୱ ବହନ କରେ। କାହିଁକି ଜାଣିଛନ୍ତି? ଆଜି ଯଦି ଦେଖିବା ଅତୀତର ଆଇନାକୁ ଦେଖିଲେ ଆମେ ତ ଅନେକ କଥା ଦେଖୁ ଯାହା ଇତିହାସର ଅଳନ୍ଧୁ ମଧ୍ୟରେ ଲିପିବଦ୍ଧ ହୋଇ ରହିଯାଇଛି। ସ୍ମୃତିପଟରେ ତାହା ଚିରଦିନ ପାଇଁ ଆମର ଅକ୍ଷ ସୋନାକ୍ଷର ଲିପିବଦ୍ଧ ହୋଇଛି। ତ ଆଜି ଦିନରେ ଆମେ ଅନେକ ବ୍ୟକ୍ତିଙ୍କୁ ପାଇଛୁ ଯେଉଁମାନେ ଆମ ପାଇଁ ଅନେକ କୀର୍ତ୍ତି କରିଯାଇଛନ୍ତି, ଅନେକ କୃତି ରଖିଯାଇଛନ୍ତି, ଆଉ ହରେଇଛୁ ମଧ୍ୟ ଅନେକ ବ୍ୟକ୍ତିଙ୍କୁ। ସତରେ ଆଜି ଦିନଟି ବେଶ୍ ମହାନ ସେଇମାନଙ୍କ ପାଇଁ।

ମଧ୍ୟ ଆଜି ଦିନର ତାଲିକା ଦେଖିଲେ ଆମେ ଅନେକ ମହାନ ବ୍ୟକ୍ତିମାନଙ୍କୁ ପାଇଛୁ ଯେଉଁମାନଙ୍କୁ ଆଜିର ଦିନରେ ଜନ୍ମଦିନ। ଆପଣ ଶୁଣୁଥିଲେ ବର୍ତ୍ତମାନ ସିକନ୍ଦର ଆଲାମଙ୍କ ଗୀତ, ସିକନ୍ଦର ଆଲାମଙ୍କ କଣ୍ଠରେ ଗୀତ। ଆଜି ମଧ୍ୟ ସିକନ୍ଦର ଆଲାମଙ୍କ ଜନ୍ମଦିନ। 27 ଜୁଲାଇ 1949 ସେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ କଥାଚିତ୍ର ଜଗତର ବିଶିଷ୍ଟ ପ୍ରସ୍ତୁତପଟ ଗାୟକ ସିକନ୍ଦର ଆଲାମ କେବଳ କଥାଚିତ୍ର ନୁହେଁ, ପାରମ୍ପରିକ ଓଡ଼ିଆ ସଙ୍ଗୀତ ଯେମିତିକି ଜଗନ୍ନାଥଙ୍କ ଜଣାଣ, ଭଜନ, ଛାନ୍ଦ, ଚମ୍ପୁ, ଚୌପତି ନିମନ୍ତେ ଓଡ଼ିଶାରେ ଘରେ ଘରେ ପରିଚିତ ସିକନ୍ଦର ଆଲାମ। ତାଙ୍କୁ ଆଧୁନିକ ଓଡ଼ିଶାର ସାଲବେଗ ମଧ୍ୟ କୁହାଯାଏ। କଟକ ଜିଲ୍ଲା 42 ମୌଜା ବ୍ଲକର ରାଉତରାପୁରଠାରେ ଜନ୍ମଗ୍ରହଣ କରିଥିଲେ। କଟକ ଜିଲ୍ଲା 42 ମୌଜା ଅନ୍ତର୍ଗତ ରାଉତରାପୁରରେ ଜନ୍ମଗ୍ରହଣ କରିଥିଲେ ସେ। 1957 ମାତ୍ର 18 ବର୍ଷ ବୟସରୁ ଆକାଶବାଣୀ କଟକରେ ଗୀତ ଗାଇବା ଆରମ୍ଭ କରିଥିଲେ। 1962 ଚଳଚ୍ଚିତ୍ର ଲକ୍ଷ୍ମୀରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ନିର୍ଦ୍ଦେଶନାରେ କଣ୍ଠଦାନ କରି ସେ ପ୍ରଥମ ଥର ପାଇଁ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ପ୍ରବେଶ କରିଥିଲେ। ପରବର୍ତ୍ତୀ ସମୟରେ ଅମଳା ବାଟ, ଅଧୀନ ମେଘ, ମାଣିକ ଯୋଡ଼ି, ମମତା, ସୂର୍ଯ୍ୟମୁଖୀ, ପୂଜା ଆଦି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। 8 ଅଗଷ୍ଟ 2010 71 ବର୍ଷ ବୟସରେ ତାଙ୍କର ଭୁବନେଶ୍ୱରରେ ତିରୋଧାନ ଘଟିଥିଲା। ତାଙ୍କୁ ନିତାଇ ପଲେତ ପୁରସ୍କାର, ଚିତ୍ରପୁରୀ ସମ୍ମାନ, ସୁରସାଗର, ଓଡ଼ିଶା ସୋସାଇଟି ଅଫ୍ ଆମେରିକା ସମ୍ମାନ, ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ସମ୍ମାନ, ସାଲବିକ ସମ୍ମାନ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ, ଆକାଶବାଣୀ ଅବସର ବିନୋଦନ କେନ୍ଦ୍ର ସମ୍ମାନ, ସୁରତନଙ୍କ ସମ୍ମାନ, ସଙ୍ଗୀତଶ୍ରୀ, ବାଣୀଚିତ୍ର ସମ୍ମାନ ଆଦି ମିଳିଛି। ଆଜି ମଧ୍ୟ ସଙ୍ଗୀତ ଜଗତର ଆଉ ଜଣେ ମହାନ ବ୍ୟକ୍ତିଙ୍କର ଜନ୍ମଦିନ। ସେ ହେଉଛନ୍ତି କେଏସ୍ ଚିତ୍ରା। ଭାରତୀୟ ସଙ୍ଗୀତ ଜଗତର ପ୍ରସିଦ୍ଧ କଣ୍ଠଶିଳ୍ପୀ କେଏସ୍ ଚିତ୍ରାଙ୍କର ଆଜି ହେଉଛି ଜନ୍ମଦିନ। 27 ଜୁଲାଇ 1963 ଜନ୍ମିତ ଚିତ୍ରାଙ୍କ ପ୍ରକୃତ ନାଁ ହେଉଛି କ୍ରିଷ୍ଣନ୍ ନାୟାର ସାନ୍ତା କୁମାରୀ ଚିତ୍ରା। ନିଜର 5 ଦଶନ୍ଧିର କ୍ୟାରିୟର ମଧ୍ୟରେ ପାଖାପାଖି 25,000 ଗୀତରେ କଣ୍ଠଦାନ କରିଛନ୍ତି ଚିତ୍ରା। ବଲିଉଡ୍ ଗୀତ ସହିତ ଅନ୍ୟ ଆଞ୍ଚଳିକ ଭାଷାର ଗୀତ ମଧ୍ୟ ରହିଛି, ଯେମିତିକି ତାମିଲ, ତେଲୁଗୁ, ମାଲାୟାଲମ, କନ୍ନଡ, ଓଡ଼ିଆ, ବେଙ୍ଗଲୀ, ପଞ୍ଜାବୀ, ରାଜସ୍ଥାନୀ, ଅବାଧି, ମରାଠୀ, ଟୁଲୁ, ବଡ଼ଗା, ବ୍ରଜ, ବଞ୍ଜାରା, ଉର୍ଦ୍ଦୁ, ଅହମିଆ, ଗୁଜୁରାଟୀ, ମଣିପୁରୀ, ସାଂସ୍କୃତ ଆଦି ଭାରତୀୟ ଭାଷାରେ କଣ୍ଠଦାନ କରିଛନ୍ତି ଚିତ୍ରା। ଏହା ସହିତ ବିଦେଶୀ ଭାଷା ଯେମିତିକି ମାଳୟ ଭାଷା, ଲାଟିନ୍, ଆରବିକ୍, ସିଂହଳୀ, ଇଂରାଜୀ, ଫ୍ରେଞ୍ଚ ଭାଷାରେ ମଧ୍ୟ ଚିତ୍ରା କଣ୍ଠଦାନ କରିଛନ୍ତି। ଗୋଲ୍ଡେନ୍ ଭଏସ୍ ଅଫ୍ ଇଣ୍ଡିଆ ଭାବେ ପରିଚିତ ଚିତ୍ରା ମଧ୍ୟ ବହୁ ସମ୍ମାନର ଅଧିକାରିଣୀ। ଓଡ଼ିଆ ଚଳଚ୍ଚିତ୍ର ନାଗପଞ୍ଚମୀ, ପାଚେରୀ ଉଠିଲା ମଝିଦୁଆରୁ, ମଣି ନାଗେଶ୍ୱରୀ, ସରପଞ୍ଚ ବାବୁ, ଶାଶୁ ହାତକଡ଼ି, ଭାଉଜ ବେଡ଼ି, ଫାଷ୍ଟ ଲଭ୍,

ସକାଳ ତୀର୍ଥତୋ ଚରଣେ ମୋ କାନୁରେ ଆଦି ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି ଚିତ୍ରା। ଏ ସହିତ ଆଜି ମଧ୍ୟ ହେଉଛି ଅଭିନେତ୍ରୀ କୀର୍ତ୍ତି ସାନନଙ୍କ ଜନ୍ମଦିନ। 27 ଜୁଲାଇ 1990 ଜନ୍ମିତ କୀର୍ତ୍ତି ସାନନ ବଲିଉଡ଼ର ଅନେକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ପ୍ରମୁଖ ସିନେମା ମଧ୍ୟରେ ରହିଛି ହିରୋପନ୍ଥୀ, ବରେଲି କି ବର୍ଫି, ଲୁକା ଚୁପି, ଦିଲୱାଲେ, ହାଉସଫୁଲ 4 ପ୍ରମୁଖ। ନ୍ୟାସନାଲ ଫିଲ୍ମ ଆୱାର୍ଡ ସହିତ 3 ଥର ଫିଲ୍ମଫେୟାର ଜିତିଛନ୍ତି କୀର୍ତ୍ତି। ରିଙ୍କିଲ୍ ଖାନ୍, ଟ୍ୱିଙ୍କିଲ୍ ଖାନ୍ ଅଭିନେତ୍ରୀ ଟ୍ୱିଙ୍କିଲ୍ ଖାନ୍ଙ୍କ ଭଉଣୀ ହେଲେ ରିଙ୍କିଲ୍ ଖାନ୍। ଡିମ୍ପଲ କପଡ଼େ ଆଉ ରାଜେଶ ଖାନ୍ଙ୍କ ସାନ ଝିଅ ରିଙ୍କିଲ୍ 1987 ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ। ସେ ଅଭିନୀତ କରିଥିବା ସିନେମା ମଧ୍ୟ ରହିଛି ପ୍ୟାର ମେ କଭି କଭି, ମୁଝେ କୁଛ କହନା ହେ, ଏ ହେ ଜଲୱା, ମ୍ୟାଙ୍ଗୋ ସଫଲ, ଝଙ୍କାର ବିଟ୍ସ, ଚାମେଲି ପ୍ରଭୃତି। ଆଜି ମଧ୍ୟ ଡିସ୍କସ୍ କଲାଲି ସୀମା ପୁନିଆଙ୍କ ଜନ୍ମଦିନ।

ଯେମିତି ପାଇଥିଲେ ସେମିତି ବି ହରେଇଛେ ଆଜି। ହଁ, ଆଜି ଦିନ ମଧ୍ୟ ଅନେକ ମହାନ ବ୍ୟକ୍ତିଙ୍କର ସ୍ମୃତିର ଦିନ। ଆଜି ଦିନରେ ଆମେ ହରାଇଥିଲେ ଆମ ଦେଶର ତତ୍କାଳୀନ ରାଷ୍ଟ୍ରପତି ତଥା ବିଶିଷ୍ଟ ବୈଜ୍ଞାନିକ ମିସାଇଲ୍ ମ୍ୟାନ୍ ଭାବେ ପରିଚିତ ଭାରତ ରତ୍ନ ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ। 15 ଅକ୍ଟୋବର 1931 ଜନ୍ମିତ ଏପିଜେ ଅବଦୁଲ କଲାମଙ୍କର 2015 ଜୁଲାଇ 27 ତାରିଖରେ ପରଲୋକ ଘଟିଥିଲା। ସେ 2002 ରୁ 2007 ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥିଲେ।

ଆଜି ମଧ୍ୟ ଆମ ଦେଶର ଦଶମ ଉପରାଷ୍ଟ୍ରପତି ଥିବା କ୍ରିଷ୍ଣକାନ୍ତଙ୍କର ମଧ୍ୟ ପରଲୋକ ଘଟିଥିଲା। 28 ଫେବୃଆରୀ 1927 ଜନ୍ମିତ କ୍ରିଷ୍ଣକାନ୍ତ 27 ଜୁଲାଇ 2002 ତାଙ୍କର ପରଲୋକ ଘଟିଥିଲା। 1997 ସେ ଦେଶର ଉପରାଷ୍ଟ୍ରପତି ହୋଇଥିଲେ। ଏହା ପୂର୍ବରୁ ସେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବି ଥିଲେ। ଆଜି ମଧ୍ୟ ବଲିଉଡ଼ର ଗବର ଅମଜାଦ ଖାନଙ୍କର ଆମେ ହରାଇଥିଲୁ ସ୍ମୃତି ଦିବସ। 1940 12 ନଭେମ୍ବର ଜନ୍ମିତ ଅମଜାଦ 1992 ଜୁଲାଇ 27 ଆଜିର ତାରିଖରେ ପରଲୋକ ହୋଇଯାଇଥିଲା। ସେହିଭଳି ଭାରତର ବାର୍ଡ ମ୍ୟାନ୍ ଅଫ୍ ଇଣ୍ଡିଆ କୁହାଯାଉଥିବା ପଦ୍ମବିଭୂଷଣ ସଲିମ ଅଲ୍ଲୀ ଆଜିର ଦିନରେ ଆମେ ତାଙ୍କୁ ହରାଇଥିଲେ। 12 ନଭେମ୍ବର 1896 ଜନ୍ମିତ ସଲିମ 20 ଜୁନ୍ 1987 ପ୍ରାଣତ୍ୟାଗ କରିଥିଲେ। ଭାରତରେ ପ୍ରଥମ ପକ୍ଷୀ ସର୍ଭେ କରିଥିଲେ ସଲିମ ଅଲ୍ଲୀ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

କଣ ଭାବୁଛନ୍ତି ଏ ସ୍ୱପ୍ନବାଦୀ କିଏ? ଆରେ ବାବା, ଥରେ ନିଜ ଭିତରକୁ ଦେଖ, ଏଣେ ତେଣେ ନୁହେଁ ମ, ନିଜ ଭିତରକୁ ଚାହିଁ ଦେଖ। ଆମେ ସମସ୍ତେ ଜଣେ ଜଣେ ସ୍ୱପ୍ନବାଦୀ, ଆଉ ସେ ସ୍ୱପ୍ନକୁ ବାସ୍ତବତା ରୂପରେ ପରିଣତ କରିବାକୁ ମଧ୍ୟ ଆମେ ଜଣେ ଜଣେ ଆଗବାର ମଧ୍ୟ। ହଁ, ଏମିତି ସ୍ୱପ୍ନବାଦୀ ଆଉ ସ୍ୱପ୍ନକୁ ନେଇ ଚର୍ଚ୍ଚା କରିବା ଆଉ ଶୁଣୁଥିବା ମିଠା ମିଠା ଗୀତ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ହଁ ବନ୍ଧୁ, ଆମ ଭିତରେ ସମସ୍ତଙ୍କ ଭଳି ସମାନ ଯୋଗ୍ୟତା ନ ଥାଇପାରେ, କିନ୍ତୁ ସମସ୍ତଙ୍କୁ ସମାନ ସୁଯୋଗ ମିଳେ। ସେହି ସୁଯୋଗକୁ କାର୍ଯ୍ୟରେ ଲଗାଇପାରିଲେ ଆମେ ଯୋଗ୍ୟତା ଅର୍ଜନ କରିପାରିବା, ଆମ ଦକ୍ଷତାକୁ ପ୍ରଦର୍ଶନ କରିପାରିବା। ନିଜ ଯୋଗ୍ୟତାକୁ ନେଇ, ନିଜ ଦକ୍ଷତାକୁ ନେଇ ଆମେ ସ୍ୱପ୍ନ ଦେଖିପାରିବା, ତାକୁ ବାସ୍ତବ ରୂପ ଦେଇପାରିବା। ଆମ ଭିତରେ ଲୁଚି ରହିଛି ସେହି ସ୍ୱପ୍ନବାଦୀ ଗୁଣ। ହଁ, ଏମିତି କହିଥିଲେ ଆଉ ଜଣେ ମହାନ ସ୍ୱପ୍ନବାଦୀ, ଯାହାଙ୍କୁ ଆଜି ଆମେ ମନେ ପକାଉଛୁ। କି ସେ ବନ୍ଧୁ, ଟିକେ ଗେସ୍ କରନ୍ତୁ ତ। ହଁ, ସେ ହେଉଛନ୍ତି ଆମ ଦେଶର ମିସାଇଲ ମ୍ୟାନ୍। କିଏ ତାଙ୍କୁ କହେ ପରମାଣୁ ବିଜ୍ଞାନୀ, ବିଶ୍ୱର ଯୁବ ସମାଜର ଆଦର୍ଶର ପ୍ରତୀକ, ଜ୍ଞାନୀଗୁଣୀଙ୍କ ସର୍ବମାନ୍ୟ ଆଉ ପିଲାମାନଙ୍କର ଅତି ଆପଣାର କଲାମ ଚାଚା। ଆକାଶକୁ ଦେଖ, ଆମେ ଏକା ନୁହେଁ, ସାରା ବିଶ୍ୱ ଆମ ସହିତ ଅଛନ୍ତି। ବନ୍ଧୁତାର ସହ ଆମକୁ ସାହାଯ୍ୟ କରିବାକୁ ଚାହିଁ ରହିଛନ୍ତି। ଖାଲି ଆମେ ବାସ୍ତବମୁଖୀ ସ୍ୱପ୍ନ ଦେଖିବା ଆଉ ତାକୁ କାର୍ଯ୍ୟକାରୀ କରିବାକୁ କଠିନ ପରିଶ୍ରମ କରିବା ଦରକାର। ବନ୍ଧୁ, ଏମିତିକା କଥା ସିଏ ଖାଲି କହୁନଥିଲେ, ବରଂ ତାକୁ ସତରେ ପରିଣତ କରି ଦେଖାଇ ଦେଇଥିଲେ। ସାରା ବିଶ୍ୱକୁ ନିଜ କବଳରେ ରଖିପାରିଥିଲେ, ବାହୁବଳରେ କି ଅର୍ଥ ବଳରେ ନୁହେଁ, ଜ୍ଞାନ ବଳରେ। ଆକାଶରେ ଉଡ଼ିବାର ସ୍ୱପ୍ନ ଦେଖିନଥିଲେ ସେ, ଉଡ଼ାଇବାର ସ୍ୱପ୍ନକୁ ସଫଳ କରି ଦେଖାଇ ଦେଇଥିଲେ। ଜ୍ଞାନ ବଳରେ କିପରି ଜଣେ କ୍ଷମତା ଓ ଶକ୍ତିଶାଳୀ ହୋଇପାରେ, ଜ୍ଞାନକୁ ନେଇ ସାରା ବିଶ୍ୱରେ ପୂଜିତ ହୋଇପାରେ, ଆଉ ଜ୍ଞାନ ପାଇଁ ଭାରତ ମାତାର ସୁଯୋଗ୍ୟ ରତ୍ନରେ ପରିଣତ ହୋଇପାରେ, ତାହା ହିଁ ଦେଖାଇ ଦେଇପାରିଥିଲେ ସେହି ଭାରତ ରତ୍ନ, ଏ ମାଟିର ସୁଯୋଗ୍ୟ ସନ୍ତାନ ଡକ୍ଟର APJ ଅବଦୁଲ କଲାମ।

ହଁ ବନ୍ଧୁ, ନିଜ ଲକ୍ଷ୍ୟସ୍ଥଳରେ ସଫଳତାର ସହିତ ପହଞ୍ଚିବାକୁ ହେଲେ ପ୍ରଥମେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର ଆଉ ଆନ୍ତରିକତାର ସହିତ ତାକୁ କାର୍ଯ୍ୟକାରୀ କରିବା ଦରକାର। ଏମିତି ଖେଳେ କହୁନଥିଲେ ଦେଶର ଏହି ପୂର୍ବତନ ରାଷ୍ଟ୍ରପତି। ଏହାକୁ ସଫଳ କରିବା ପାଇଁ ସେ ପ୍ରସ୍ତୁତ କରିଥିଲେ ଭିଜନ 2020। ନିଜର ସମ୍ପୃତି ବିନା ସଫଳତା ମିଳେନି ଆଉ ନିଜର ସମ୍ପୃତି କେବେ ବିଫଳତା ଦିଏ ନାହିଁ। ଏହି ଆପ୍ତବାକ୍ୟକୁ ସେ ନିଜେ ପ୍ରମାଣିତ କରିଛନ୍ତି ଚାନ୍ଦିପୁର ଆଉ ଇସ୍ରୋରେ। ଶକ୍ତିଶାଳୀ ଭାରତ ଗଠନ କରିବାକୁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ଏବଂ ଇସ୍ରୋ ମହାକାଶ ଗବେଷଣାଗାରରେ ସେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛନ୍ତି। ପୋଖରାନାରେ ପରମାଣୁ ଫୁଟାଇ ବିଶ୍ୱବାସୀଙ୍କୁ ଚକିତ କରିଦେଇଛନ୍ତି। ଶକ୍ତିଶାଳୀ ଭାରତ ଭଳି ସମୃଦ୍ଧ ଭାରତ ଗଠନ କରିବା ଥିଲା ତାଙ୍କର ଲକ୍ଷ୍ୟ। ଜାତି ଧର୍ମର ବିଭେଦ ମଧ୍ୟରେ ସଢୁଥିବା ଭାରତକୁ ଏକତ୍ୱ ସୂତ୍ରରେ ବାନ୍ଧିବା ଥିଲା ତାଙ୍କର ଆଭିମୁଖ୍ୟ। ସେଇଥିପାଇଁ ତ ସେ କୋରାନକୁ ବିଶ୍ୱାସ କରୁଥିଲେ, ହିନ୍ଦୁ ପରମ୍ପରାକୁ ଗ୍ରହଣ କରିଥିଲେ, ସଂସ୍କୃତ ଶିଖୁଥିଲେ, ଭଗବତ ଗୀତା ପଢୁଥିଲେ, ନିରାମିଷାସୀ ଥିଲେ, ଅବସର ପାଇଲେ ତାମିଲ କବିତା ଲେଖୁଥିଲେ, କର୍ଣ୍ଣାଟକୀ ଭକ୍ତି ସଙ୍ଗୀତ ଶୁଣୁଥିଲେ ଆଉ ବୀଣା ବାଦନ କରୁଥିଲେ। ସବୁ ଧର୍ମ ସମ୍ପ୍ରଦାୟ ଜାତି ବର୍ଣ୍ଣଠାରୁ ଥିଲେ ବହୁ ଉର୍ଦ୍ଧରେ। ତାଙ୍କ ସ୍ୱପ୍ନ ଥିଲା ଅସୀମ। ସେହି ସ୍ୱପ୍ନକୁ ସାର୍ଥକ କରିବାକୁ କରୁଥିଲେ ଉଦ୍ୟମ, ତିଆରି କରୁଥିଲେ ବ୍ଲୁ ପ୍ରିଣ୍ଟ।

ହଁ, ଏକ ସମୃଦ୍ଧ ଆଧ୍ୟାତ୍ମିକ ଏକକ ଭାରତ ଗଠନ କରିବା ଥିଲା କଲାମଙ୍କ ସ୍ୱପ୍ନ। ସେଥିପାଇଁ ସେ ସବୁ ଧର୍ମର ଧର୍ମଗୁରୁମାନଙ୍କ ମତାମତ ଆଉ ପରାମର୍ଶ ଗ୍ରହଣ କରୁଥିଲେ। ତାଙ୍କ ଭିଜନରେ ଦେଶର କୃଷି ଆଉ ଗ୍ରାମ୍ୟ ବିକାଶ ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ରାଷ୍ଟ୍ରପତି ହେବା ପରେ ରାଷ୍ଟ୍ରର ପ୍ରଥମ ନାଗରିକ ଭାବେ ଏକ ସୁସ୍ଥ, ସ୍ୱଚ୍ଛ, ଶୁଦ୍ଧ, ସମୃଦ୍ଧ ଭାରତ ଗଠନରେ ନିଜର ସମ୍ପୃକ୍ତି ରଖିଥିଲେ। ସେ ବୁଝିଥିଲେ କୃଷି ଆଉ ଗ୍ରାମ୍ୟ ବହୁଳ ଭାରତରେ ଗାଁର ବିକାଶ ବିନା ଦେଶର ସମୃଦ୍ଧି ଅସମ୍ଭବ। ତେଣୁ କୃଷି କ୍ଷେତ୍ରରେ କିପରି ପରମ୍ପରା ସହିତ ଆଧୁନିକ ଜ୍ଞାନକୌଶଳର ବିନିଯୋଗ ହୋଇପାରିବ, କେମିତି ଗାଁରେ ସବୁଜ ବିପ୍ଳବ ସଫଳ ହୋଇପାରିବ, କେମିତି ଗାଁ ଲୋକଙ୍କୁ ନିରନ୍ତର ଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ୍ ସେବା, ସ୍ୱାସ୍ଥ୍ୟ ମିଳିପାରିବ, ସେ ନେଇ ତାଙ୍କର ଦୃଷ୍ଟିଭଙ୍ଗୀ ଥିଲା ସୁଦୂରପ୍ରସାରୀ। ଶିକ୍ଷାକୁ ମୂଲ୍ୟବୋଧ ଭିତ୍ତିକ କରିବା, ନଦୀ ନଦୀ ମଧ୍ୟରେ ସଂଯୋଗ ସ୍ଥାପନ କରିବା, ସ୍ୱାସ୍ଥ୍ୟକୁ ସବୁ ସ୍ତରରେ ସବୁ ଲୋକ ପାଖରେ ପହଞ୍ଚିବା, ଦୀର୍ଘଦିନରୁ ବ୍ୟଥିତ କରୁଥିବା ସମସ୍ୟାକୁ ମିଳିମିଶି ସମାଧାନ କରିବା, ଦେଶର ସବୁ ଅଞ୍ଚଳର ସମାନ ବିକାଶ କରିବା ଥିଲା ତାଙ୍କର ଲକ୍ଷ୍ୟ। ବିଜ୍ଞାନୀ ହୋଇ ବି ଧର୍ମକୁ ବିଶ୍ୱାସ କରୁଥିଲେ, ଆଧୁନିକ ହୋଇ ବି ପରମ୍ପରାକୁ ଆଦର କରୁଥିଲେ, ଯାନ୍ତ୍ରିକ ହୋଇ ବି ମାନବପାତକୁ ସ୍ୱୀକାର କରୁଥିଲେ, ଅସାଧାରଣ ହୋଇ ବି ଜଣେ ସାଧାରଣ ନାଗରିକ ଭାବେ ବଞ୍ଚିବାକୁ ପସନ୍ଦ କରୁଥିଲେ ଆମର ଏହି ପ୍ରିୟ ରାଷ୍ଟ୍ରପତି।

ବିଜ୍ଞାନକୁ ଯୁଦ୍ଧ ଜୟ କରିବା ପାଇଁ ନୁହେଁ, ମାନବର ଉପକାରରେ ବିନିଯୋଗ କରିବାକୁ ସେ ବାରମ୍ବାର କହୁଥିଲେ। ଧ୍ୱଂସ ବା ହିଂସାରେ ନୁହେଁ, ଶାନ୍ତିରେ ଦେଶ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବାକୁ ସେ ଚାହୁଁଥିଲେ। ସବୁ ପକ୍ଷୀ ବର୍ଷାରେ ନିଜ ପାଇଁ ବାସସ୍ଥାନ ଖୋଜନ୍ତି, କିନ୍ତୁ ଇଗଲ ବର୍ଷାକୁ ନିଜ ପର୍ଯ୍ୟନ୍ତ ଆସିବାକୁ ଦିଏ ନାହିଁ। ସେ ପାଇଁ ସେ ବାଦଲଠାରୁ ଉର୍ଦ୍ଧ୍ୱରେ ଉଡ଼ି ବୁଲେ, ତେଣୁ ଇଗଲ ହେବାକୁ ସେ ପ୍ରବତ ହେଉଥିଲେ। ସ୍ୱପ୍ନ ଏହା ନୁହେଁ ଯାହା ତୁମେ ଶୋଇବା ବେଳେ ଦେଖ, ସ୍ୱପ୍ନ ଏହା ନୁହେଁ ଯାହା ତୁମେ ଶୋଇବା ବେଳେ ଦେଖ, ସ୍ୱପ୍ନ ତାହା ଯାହା ତୁମକୁ ଶୋଇବାକୁ ଦିଏ ନାହିଁ। ଏହା ଥିଲା ସେଇ ଆମର ଦୂରଦୃଷ୍ଟି ସ୍ୱପ୍ନବାଦୀ, ସ୍ୱପ୍ନର ସୌଦାଗର, ପୂର୍ବତନ ରାଷ୍ଟ୍ରପତି ଡକ୍ଟର APJ ଅବଦୁଲ କଲାମଙ୍କ ବାଣୀ। ହଁ ବନ୍ଧୁ, ଏବେ ଆମ ପାଇଁ ସମୟ ଆସିଛି ସ୍ୱପ୍ନଦ୍ରଷ୍ଟା ଅବଦୁଲ କଲାମଙ୍କ ଭଳି ସେଇ ସ୍ୱପ୍ନ ଦେଖିବା, ଯାହାକୁ ଆମେ ସଫଳ ନ କରିବା ଯାଏଁ ଆଖିକୁ ନିଦ ବି ଆସିବ ନାହିଁ। ନା କ'ଣ କହୁଛନ୍ତି?

ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

ଆପଣଙ୍କ ଭାବ ଭାବନା ଆପଣଙ୍କ ଚିନ୍ତା ଚେତନା ଆପଣଙ୍କ ମତ ମତାନ୍ତରକୁ ନେଇ କରିବା ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚା ମୁଁ ଅଛି ଆପଣଙ୍କ ସହିତ ଆପଣ ଅଛନ୍ତି ମୋ ସହିତ ଆଉ ଆମ ସହିତ ଅଛି ଆଜିର ଟପିକ ମାନେ ଆଜି ଆପଣମାନଙ୍କ ସମ୍ମୁଖରେ ଅଛି ଟପିକ ମାଛ ଧରିବା କଣ ବନ୍ଧୁ ଚମକି ପଡ଼ିଲି ବର୍ଷା ହେଉଛି ଚାରିଆଡ଼େ ପାଣି ତ ମାଛ ଧରିବାକୁ ମଜା ଲାଗେ ନା ଏ ବର୍ଷା ଦିନେ ବେଶୀ ମଜା ଲାଗେ ମାଛ ଧରିବାକୁ ତ ସେଇ ମାଛ ଧରିବାର କଥା ହେଉଛି ଆଜିର ଟପିକ ମାନେ ମାଛ ଧରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ ମାଛ ଧରିବା ହେଉଛି ଗୋଟେ କଳା ଆପଣ କେବେ ଏମିତି ସୌଖିନରେ ମାଛ ଧରିଛନ୍ତି ବନ୍ଧୁଟି ଆମେ ମତ୍ସ୍ୟଜୀବୀ କଥା କହୁନୁ ଯେଉଁମାନଙ୍କ ବୃତ୍ତି ମତ୍ସ୍ୟଜୀବୀ ବା ମାଛ ଧରିବା ସେମାନଙ୍କ କଥା କହୁନୁ ତ ଆପଣମାନଙ୍କ କଥା ଯେଉଁମାନେ ସୌଖିନରେ ଖୁସିରେ କେବେ କେବେ ମାଛ ଧରନ୍ତି ତ ସେଇ ସୌଖିନ ମାଛ ଧରିବାର କଥା ଆଜି ଆମେ ଚର୍ଚ୍ଚା କରିବା ଆପଣ କେବେ ମାଛ ଧରିଛନ୍ତି କି ସୌଖିନରେ ମାଛ ଧରିଛନ୍ତି କି ତ ମାଛ ଧରିବା କେମିତି ଧରନ୍ତି କ'ଣ ଅଛି ଆପଣଙ୍କର ଉପକରଣ କେଉଁ ପ୍ରକାର ଉପକରଣ ବ୍ୟବହାର କରନ୍ତି କିଏ ବଂଶୀ ପକେଇ ମାଛ ଧରେ କିଏ ଜାଲ ପକେଇ ଧରେ କିଏ ବିଭିନ୍ନ ପ୍ରକାର ଅଛି ଯେଉଁ ମୁଗୁରା ବଜା ବା ଅନ୍ଧୁନା କ'ଣ କହନ୍ତି ତ ବିଭିନ୍ନ ପ୍ରକାର ଉପକରଣ ଅଛି ସେସବୁ ଉପକରଣରେ କି ଅଳ୍ପ ପାଣି ଅଛି ସେଠି ବନ୍ଧ ଦେଇକରି ପାଣିକି ବୋହିକରି ବି ମାଛ ଧରନ୍ତି ଏମିତି ବିଭିନ୍ନ ପ୍ରକାର ମାଛ ଧରିବାର ସବୁ ଅଛି ଉପକରଣ ଅଛି ବିଭିନ୍ନ ପ୍ରକାର ଉପାୟ ଅଛି ତ ସେସବୁକୁ ନେଇ ଆଜି ଆମେ ଚର୍ଚ୍ଚା କରିବା ଫୋନ୍ ଇନ୍ରେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ଆପଣ ମୋତେ କଲ୍ କରିବେ 06712303153 ନମ୍ବରରେ ଆଉ ଥରେ କହି ରଖୁଛି ଟେଲିଫୋନ୍ ନମ୍ବରଟି 06712303153 ଏଇ ନମ୍ବରକୁ କଲ୍ କରନ୍ତୁ ଆଉ ଆପଣଙ୍କର ମତ ଆପଣଙ୍କର ଅନୁଭୂତି ଆପଣଙ୍କର ମାଛ ଧରିବାର ଯେଉଁ ଅଛି ମିଠାପଣ ଆମ ସହିତ ସେୟାର କରନ୍ତୁ କ'ଣ ବନ୍ଧୁ ପ୍ରସ୍ତୁତ ହେଲେ ତା ପୂର୍ବରୁ ଗୋଟେ କଥା ମନେ ରଖନ୍ତୁ ଏଇ ଯେଉଁ କାର୍ଯ୍ୟକ୍ରମ ହେଉଛି ଲାଇଭ୍ ପ୍ରୋଗ୍ରାମ ମାନେ ସିଧାସଳଖ ଆପଣମାନେ ଯାହା କହୁଛନ୍ତି ସିଧାସଳଖ ଅନ୍ ଏୟାର୍ ଯାଉଛି ତେଣୁ ଆପଣ ଏ କାର୍ଯ୍ୟକ୍ରମରେ ଭାଗ ନେବା ପୂର୍ବରୁ ଟପିକକୁ ଟିକେ ଭଲ ଭାବରେ ବୁଝି ନିଅନ୍ତୁ କ'ଣ ରହିଛି ଟପିକ କ'ଣ ବିଷୟବସ୍ତୁ ଆମେ କାହା ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ ତ ସେ କଥାକୁ ମୁଣ୍ଡ ଭିତରେ ଆଣନ୍ତୁ ତାପରେ ଫୋନ୍ କଲ୍ରେ ଟିକେ ସାମିଲ ହୁଅନ୍ତୁ ହଁ ମନେ ରଖନ୍ତୁ ଏଥିରେ କେବଳ ବିଷୟ ଭିତ୍ତିକ ଯାହା ଟପିକ କେବଳ ସେଇ ବିଷୟରେ ହିଁ କଥା ହୁଅନ୍ତୁ ଏହାଛଡ଼ା ଅନ୍ୟ କିଛି ବି କଥା ହୁଅନ୍ତୁ ନାହିଁ କାରଣ ଏହା ହେଉଛି ଗୋଟିଏ ବିଷୟ ଭିତ୍ତିକ କାର୍ଯ୍ୟକ୍ରମ ଏଥିରେ ଟପିକ ଆମେ ଆପଣମାନଙ୍କ ସମ୍ମୁଖରେ ରଖିଛୁ ସେଇ ଟପିକ ସମ୍ପର୍କିତ ମତାମତ ଆପଣ ଆମ ସହିତ ଚର୍ଚ୍ଚା କରନ୍ତୁ ଆଉ ଅନ୍ୟ କିଛି ବି କଥା ହୁଅନ୍ତୁ ନାହିଁ ଏଇଟା ଆପଣମାନଙ୍କ ପାଇଁ ଅନୁରୋଧ କ'ଣ ମନେ ରହିଲା ଟି ବନ୍ଧୁ ତେବେ ଡେରି ନ କରି ଫଟାଫଟ ଆମ ସହିତ ସାମିଲ ହେଇଯାଆନ୍ତୁ ଆଉ କଲ୍ କରନ୍ତୁ ଆପଣଙ୍କ ମତ ଆମ ସହିତ ସେୟାର କରନ୍ତୁ ଏଇ ଗୀତଟି ପରେ ପରେ ମୁଁ ଆପଣଙ୍କ କଲ୍ ରିସିଭ୍ କରିବି ହେଲେ ତା ପୂର୍ବରୁ ଆଉ ଥରେ କହି ନେଉଛି ଟପିକ ମାଛ ଧରିବା ଗୋଟିଏ କଳା ଆପଣ କେବେ ଏମିତି ସୌଖିନରେ ମାଛ ଧରିଛନ୍ତି କି ତ ମାଛ ଧରିବା ପାଇଁ କି କି ଉପକରଣ ବ୍ୟବହାର କରିଛନ୍ତି କି ଉପାୟରେ ମାଛ ଧରିଛନ୍ତି ବଂଶୀ ଜାଲ ପକେଇ ନା ବନ୍ଧ ବାନ୍ଧି ପାଣି ବୋହିକିରେ କେମିତି ଧରିଛନ୍ତି ମାଛ କଲ୍ କରନ୍ତୁ ଆପଣଙ୍କ ମତାମତ ସହିତ ସେୟାର କରନ୍ତୁ

0: ହବ ତ ମୁଁ କହୁଥିଲି ମାଛ ଧରିବା ଗୋଟେ କଳା, ମଣିଷ ଭିତରେ ଅନେକ ପ୍ରକାର କଳା ରହିଛି, ଅନେକ କଳାର ଅଧିକାରୀ ହେଉଛି ଏଇ ମଣିଷ। ପ୍ରତ୍ୟେକ କାର୍ଯ୍ୟ ପ୍ରତି ତାର ରହିଛି ଆଗ୍ରହ, ସେ ବଡ଼ କାମ ହେଉ ବା ସାନ ସବୁ କାମ କରିବାକୁ ସେ ପସନ୍ଦ କରିଥାଏ। ତେବେ ବର୍ଷା ଦିନ ଆସିଲେ ଅନେକଙ୍କ ମନରେ ଗୋଟିଏ ନୂଆ କଳା ପ୍ରବେଶ କରିଯାଏ, ପ୍ରକାଶ ପାଇଥାଏ, ତାହା ହେଉଛି ମାଛ ଧରିବାର କଳା। ଯଦିଓ ଆମ ରାଜ୍ୟରେ ଶହ ଶହ ମତ୍ସ୍ୟଜୀବୀ ପ୍ରତ୍ୟେକ ଦିନ ନଦୀ ନାଳରୁ ଜାଲ ଫିଙ୍ଗି ମାଛ ଧରୁଛନ୍ତି, କିନ୍ତୁ କିଛି ଲୋକ ସାମୟିକ ଭାବେ ସୌଖୀନ ଭାବେ ମାଛ ଧରିବାକୁ ଭଲ ପାଇଥାନ୍ତି। ଆପଣ ସେଇଭଳି କେବେ ସୌଖୀନ ମାଛ ଧରିଛନ୍ତି କି? ତ ଆମ ସହିତ କଲ୍ରେ ସାମିଲ ହୁଅନ୍ତୁ, ଆପଣଙ୍କର ମତ ସେୟାର କରନ୍ତୁ। ତ ଡେରି ନକରି ଫଟାଫଟ କଲ୍ କରନ୍ତୁ 06712303153 ଏଇ ନମ୍ବରକୁ, ଆଉ ଆପଣଙ୍କ ମତ ଜାଣନ୍ତୁ। ଆପଣ କେବେ ସୌଖୀନ ମାଛ ଧରିଛନ୍ତି, ତ କେମିତି ଧରିଛନ୍ତି, କ'ଣ କ'ଣ ଉପାୟରେ ବା କେଉଁ ପ୍ରକାର ଉପକରଣରେ ମାଛ ଧରିଛନ୍ତି? ଆଉ ମନେ ରଖନ୍ତୁ, କଲ୍ କରିବା ପୂର୍ବରୁ ପୁଣି ଥରେ କହି ରଖୁଛି, ଏହା ଗୋଟିଏ ଲାଇଭ କାର୍ଯ୍ୟକ୍ରମ, ସିଧାସଳଖ ଆପଣ ଯାହା କଥା ହେଉଛନ୍ତି ଅନେୟାରରେ ଯାଉଛି, ତେଣୁ କେବଳ ବିଷୟ ଭିତ୍ତିକ ଏଥିରେ ଆଲୋଚନା କରନ୍ତୁ, ଆଉ ଅନ୍ୟଥା ଅନ୍ୟ କିଛି ବି ଚର୍ଚ୍ଚା କରନ୍ତୁ ନାହିଁ। ତ କେବଳ ବିଷୟ ଭିତ୍ତିକ ଆପଣଙ୍କ ମନକୁ ଯାହା ଆସୁଛି ତାହା ହିଁ ଆମକୁ ଚର୍ଚ୍ଚା କରନ୍ତୁ। ଆପଣଙ୍କ ମନର କଥା, ଭାବ, ଭାବନା, ଚିନ୍ତା, ଚେତନା ଆମ ସହିତ ସେୟାର କରନ୍ତୁ। କଲ୍ କରନ୍ତୁ ଆଉ ଆପଣଙ୍କ ମତ ଆମକୁ ଜଣାନ୍ତୁ। କଲ୍ ଆସିଗଲାଣି, ଦେଖିବା କିଏ ଅଛନ୍ତି ଆଜିର ପ୍ରଥମ କଲର। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଭାଇ ନମସ୍କାର, ମୁଁ ନରୋତ୍ତମ କହୁଥିଲି।
0: ନରୋତ୍ତମ
1: ଆଜ୍ଞା,
0: ସିଡିଏରୁ ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। କ'ଣ କହିବେ ଆଜିର ଟପିକ ସମ୍ପର୍କରେ?
1: ଶନିବାର ଦିନ ବି ଲଗେଇଥିଲି, ଅନୁପ କଥା
0: ହଉଥିଲି, ଟପିକ ସମ୍ପର୍କରେ କୁହନ୍ତୁ।
1: ଆଜି ଟପିକ ସମ୍ପର୍କରେ
0: କ୍ଲିୟର ଶୁଣା ଯାଉନି, ହ୍ୟାଲୋ
1: ଶୁଭୁଛି ଏବେ?
0: ହଁ କୁହନ୍ତୁ। ହଁ ଆପଣ ସେ ଭଲ୍ୟୁମଟା କମେଇ ଦିଅନ୍ତୁ।
1: ମାଛ ଧରିବାର ପ୍ରକ୍ରିୟା ଗୋଟେ କଳା, ଆଉ ବିଭିନ୍ନ ପ୍ରକାର ଷ୍ଟାଇଲରେ ଛୋଟବେଳୁ ଆମେ ମାଛ, ଆମେ ତ ଗାଁ ଛୁଆ, ଗାଁରେ ରହୁ, ଆଉ ବିଭିନ୍ନ ମାନେ ପାଣି ବୋହିକି ଗଡିଆରୁ ମାଛ ଆରମ୍ଭ କରି ନଈ ବଢି ପାଣିରେ ଗରାକୁ ଓଲଟେଇକି ଜାଲ ନେଇକି ସେଥିରେ ମାଛ ବି ଧରିଛୁ, ପୋଖରୀ ଗାଡିଆରେ ଘାଇ ଏଗୁଡାକରେ ଜାଲ ପକେଇକି।

0: ସେଥିରେ ବି ମାଛ ଧରିଛୁ, ଶିରା ପୋହଳ ଏଗୁଡା ସବୁ ୟୁଜ କରିକି।
1: ତ ମାଛ ଯେତେବେଳେ ଆପଣ ଧରନ୍ତି, ଆପଣଙ୍କ ପ୍ରଥମ ପ୍ରୟାସରେ ଯୋଉ ମାଛଟି ଆପଣଙ୍କ ହାବୁଡ଼ିରେ ପଡିଯାଏ ବା ଆପଣଙ୍କ ହାତରେ ପଡିଯାଏ, କେମିତି ଲାଗେ ସେ ଯୋଉ ଅନୁଭୂତିଟା?
0: ମାଛ ଖାଇବାକୁ ଯେତିକି ଭଲ ନ ଲାଗେ, ମାଛ ଧରିବାକୁ ସେତିକି ଭଲ ଲାଗେ। ବୁଝିଲେ, ମାଛ ଧରିଲେ ଗୋଟେ ମାଛ ଯେତେବେଳେ ପଡିଯିବ ଆପଣଙ୍କୁ ଏତେ ଆନନ୍ଦ ଲାଗେ, ସକ୍ସେସ ଲାଗିବ କି ମୁଁ ସେ କାମ କରୁଛି ଆଉ ତାର ରେଜଲ୍ଟ ମୁଁ ପାଉଛି, ବଢିଆ ଲାଗେ। ସେ ଅନୁଭୂତି ଗୋଟେ ନିଆରା।
1: ଯଦି ମାଛ କେବେ ନ ପାଇଲେ ପରିଶ୍ରମ କରି,
0: ମନ ତ ଦୁଃଖ ହୁଏ, କିନ୍ତୁ ଏପର୍ଯ୍ୟନ୍ତ ମୁଁ ଏବେ ବି ଶ୍ୱଶୁର ଘର ଏଇଠି ପାଖରେ କଟକ କିଶନନଗର, ସେଠି ଗଲେ ବି ପୋଖରୀରୁ ମାଛ ଧରୁଛୁ ଜାଲ ପକେଇକି, ମାଛ ପଡିବେ ନିଶ୍ଚୟ। ମୋ ହାତରେ କଣ ନାହିଁ, ବାପା ଯେତେବେଳେ ଥିଲେ ସେ ବି ତାଙ୍କ ହାତରେ ବି ପଡେ।
1: ହ୍ୟାଲୋ ଆଜ୍ଞା, କୁହନ୍ତୁ।
0: ଆଜ୍ଞା, ମୁଁ କହିଲି ମାଛ ନିଶ୍ଚୟ ପଡିବେ, ମାଛ ନ ପଡିବ ବୋଲି କିଛି କାରଣ ନାହିଁ, ମୋ ହାତରେ ମାଛ ପଡନ୍ତି, ତେଣୁକରି ମାଛ ପଡିବେ, ଧରିଲେ ମାଛ ପଡିବେ।
1: ଯାହା ହଉ, ଆଜି ଆମ ସହିତ ଯୋଡ଼ି ହେଲେ, ନିଜ ଅନୁଭୂତି କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହୁଛି ଆଜ୍ଞା, ନମସ୍କାର। ତ ବନ୍ଧୁ ଶୁଣୁଥିଲେ କେତେ ଆନନ୍ଦର କଥା, କେତେ ଖୁସିର କଥା, ମାଛ ଧରିବା ଗୋଟେ ଏଭଳି ଗୋଟେ ଆନନ୍ଦଦାୟକ। ଖାଇବା ତ ସବୁବେଳେ ସମସ୍ତେ ତ ପାଇବେ, ମାଛ ବିକ୍ରି ହେଉଛି ସବୁଠି, ସମସ୍ତେ କିଣିକି ଆଣି ଖାଇପାରିବେ, କିନ୍ତୁ ନିଜ ହାତ ଧରି ହାତରେ ଧରିବା ମାଛ ଯେଉଁ ଆନନ୍ଦ, ଯେଉଁ ଖୁସି, ତାହା ହିଁ କେବଳ ଧରିବାବାଲା ହିଁ ଜାଣିପାରେ। ତ ସେମିତି ମାଛ ଧରିବାର ସୌଖୀନ କଳାକୁ ଆପଣ କେତେ ଆୟତ୍ତ କରିଛନ୍ତି, ସେ ସୌଖୀନ କଳା ସହିତ ଆପଣ କେତେ ଜଡ଼ିତ ଅଛନ୍ତି, ଆପଣ କେବେ ଏମିତି ମାଛ ଧରିଛନ୍ତି କି ମାଛ ଧରିବାର କେଉଁ କେଉଁ ଉପକରଣ ବା ଉପାୟ ଅବଲମ୍ବନ କରିଛନ୍ତି, ଆମକୁ ଜଣାନ୍ତୁ, ଆପଣଙ୍କର ମତ କଲ୍ କରନ୍ତୁ 06712303153 ନମ୍ବରରେ, ଆଉ ଆପଣଙ୍କ ମତ ଆମ ସହିତ ସେୟାର କରନ୍ତୁ। ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, କୋଉଠୁ କହୁଛନ୍ତି, କ'ଣ କହୁଛନ୍ତି, କିଏ କହୁଛନ୍ତି?
2: ହ୍ୟାଲୋ
1: ଆଜ୍ଞା, କୁହନ୍ତୁ।
2: ହଁ ଭାଇ ନମସ୍କାର, ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ।
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
1: ରାଜେଶ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
2: ଭାଇ ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏଇ ଟପିକ ଉପରେ କହିବି ଭାଇ, ମୁଁ ତ ବହୁତ ପୂର୍ବରୁ ବହୁତ ମାଛ ଧରିଛି, କାରଣ ବର୍ତ୍ତମାନ ତ ମୁଁ ପିଓର ଭେଜିଟେରିଆନ, ଆଇଁଷ ଖାଉନି, କିନ୍ତୁ ଯେତେବେଳେ ଭାଇ ସ୍କୁଲରେ କଲେଜରେ ଏସବୁ ପଢୁଥିଲି, ସବୁ ପ୍ରକାର ଯନ୍ତ୍ର ମୁଁ ରଖିଥିଲି, ମାନେ ଅନ୍ଧୁଳି, ମୁଗୁରା, ତା ସହିତ ଜାଲ ପୋଳୁଅ, ତା ସହିତ ଭାଇ ବନିଶ, ବନିଶ ମାନେ ବିଭିନ୍ନ ପ୍ରକାର, ଗୋଟେ ପ୍ଲେନ ବନିଶ ଅଛି, ଗୋଟେ ହ୍ୱିଲ ବନିଶ ଅଛି। ହ୍ୱିଲ ବନିଶରେ ଭାଇ ଆମେ ଯୋଉ ଅଟାକୁ ମଇଦାକୁ ସବୁ ଚକଟିକିରି ଘିଅରେ ଗୁନ୍ଥିକିରି ପକାଉ, ଆମର ଗୋଟେ ଡିଗି ପୋଖରୀ ଅଛି, ବଡ ପୋଖରୀ ଭାଇ, ସେଠୁ ଭାକୁର, ରୋହି ଏସବୁ ଧରୁ। ଆଉ ପ୍ଲେନ ବନିଶରେ ଭାଇ ଆପଣଙ୍କର ଯୋଉ ଜିଆ, ସଡା, ଚୁଙ୍ଗୁଡ଼ି, ଆକୁ ସବୁ ଆଣିକିରି ଦେଖିବୁ କୋଉଠି ମାଛ ଅଛି ସେଇଟା ଉଣ୍ଡିବୁ, ତାପରେ ସଡା ତାଳ, ଗୋବର, ସଡା କୁଣ୍ଡା ଆଉ ହେଙ୍ଗୁ, ଇଏ ଗୋଟେ ମିକ୍ସିଂ ହେଇକି ଗୋଟେ ହବ ମସଲା, ମସଲା ପଡିବ, ତାର ଅଧଘଣ୍ଟେ ପରେ ଭାଇ ବନିଶ ନେଇକି, ଦିଟା ବନିଶ ନେଇ ବସିବୁ। ଆଉ ବସି ଭାଇ, ଭାଇ ମୁଁ ତ ମାନେ ଇଏ କିରି କହୁନି, ଯୋଉଠି ବସି ଭାଇ 2 କେଜିରୁ ଉର୍ଦ୍ଧ ମାଛ ଯେମିତି ହେଲେ ମୁଁ ଉଠାଏ।
1: ବେଳେବେଳେ ବନିଶରେ ମାଛ ଧରିଲା ବେଳେ ଗୋଟେ ମାନେ ଗୋଟେ ଧୈର୍ଯ୍ୟ ପରୀକ୍ଷା କରାଯାଏ,
2: ନିଶ୍ଚିନ୍ତ ଭାଇ ଧୈର୍ଯ୍ୟ ପରୀକ୍ଷା କରାଯାଏ। ଆମେ ବସିଥିବୁ ଭାଇ ବଣ ଭିତରେ ବସିଥିବୁ, କୋଉଠି ସାପ ଆସି ଚଢିଯିବନି ତ କୋଉଠି ଭାଇ ମଶା କାମୁଡି ପକଉଥିବେ, କୋଉଠି ସାରୁ ବଣରେ ବହିଥିବୁ, ସିଏ ମଜା
1: ଭାଇ ଅଲଗା। କିନ୍ତୁ ବେଳେବେଳେ ଆପଣ ବହୁ ସମୟ ଅପେକ୍ଷା କରିଥିବେ, ମାଛ ଲାଗୁନଥିବେ, ନାଇଁ କି?
2: ନାଇଁ ନାଇଁ ନାଇଁ, ମୋର ଫେଲୁଅର ହୁଏନି, ମୁଁ ଜାଣିଛି ମାଛ ଧରିବାର କାଇଦା ସବୁ ଜାଣିଛି, କୋଉଠି ମାଛ ଅଛି, ଆମର ଗୋଟେ ସପେଇ ଅଛି, ଚତରା ଅଛି, ଯୋଉଠି ମାଛ ଅଛନ୍ତି ମାନେ କୋଉ ମାଗୁର, ରତା, ଦେଶୀ ମାଛ, ସିଙ୍ଗି, ଇଏ ସବୁ ଧରିବାର ମାଷ୍ଟର ମୁଁ। କିନ୍ତୁ ବର୍ତ୍ତମାନ ତ ଟିକେ ଆଧ୍ୟାତ୍ମିକ ଲାଇନ୍ରେ ଅଛି, ଆଇଁଷ ଛାଡି ଦେଇଛି, ଆଉ ସିଏ ବି ଧରାଧରି କରୁନି, କିନ୍ତୁ ମାଛ ଭାଇ ମୁଁ ଏବେ ବି ସବୁ ସାଜ, ମୋ ପାଖରେ ଯନ୍ତ୍ର ଏବେ ବି ସବୁ ଅଛି।
1: ଯାହା ହଉ, ବହୁତ ବଢିଆ କଥା, ଆଜି ଆମ ସହିତ ଯୋଡ଼ି ହେଇକି ସେ ପୁରୁଣା କଥାର ସ୍ମୃତିକୁ ରୋମନ୍ଥନ କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ, ସୁନ୍ଦର ଟପିକ ଆଣିଛନ୍ତି, ରହିଲି ଭାଇ, ଜୟ ଜଗନ୍ନାଥ।
1: ତ ବନ୍ଧୁ ଶୁଣୁଥିଲେ ରାଜେଶ ଭାଇ କହୁଥିଲେ ମାଛ ଧରିବାର ବିଭିନ୍ନ ପ୍ରକାର କଳା, ବିଭିନ୍ନ ପ୍ରକାର ଉପାୟ ଅଛି, ଠିକ କଳାକୁ ଆୟତ୍ତ କରିପାରିଲେ ମାଛ ସହଜରେ ଧରା ଦେଇଥାନ୍ତି। ତ ସେମିତି ଆପଣଙ୍କ ପାଖରେ ବି ସେ କଳା ଅଛି କି, ସେ କଳାକୁ ଆୟତ୍ତ କରିବାର ଗୁଣ ଅଛି କି, ଆମ ସହିତ ସେୟାର କରନ୍ତୁ, ଆପଣଙ୍କ ମତ କଲ୍ କରନ୍ତୁ 06712303153 ନମ୍ବରରେ। ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକକୁ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, କିଏ କହୁଛନ୍ତି ଆଜ୍ଞା?
3: ହ୍ୟାଲୋ ଦାଦା ନମସ୍କାର।
1: ନମସ୍କାର, କୁହନ୍ତୁ, ପରିଚୟ ଦିଅନ୍ତୁ।
3: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ କର୍ଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି, ପ୍ରଦେଶ ଓଡ଼ିଶା, ଦେଶ ଭାରତରୁ କହୁଥିଲି ଦାଦା।
1: ବାବରେ ବାବ, ନାଁଟା କଣ ଆଉଥରେ କହିଲେ?
3: ଦୀକ୍ଷା ଗୋପାଳ।
1: ଦୀକ୍ଷା ଗୋପାଳ, ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ?

0: ସମ୍ପର୍କରେ?
1: ଆଜି ଟପିକ ରଖିଛନ୍ତି ମାଛ ସମ୍ପର୍କରେ।
0: ହଁ, ମାଛ ଧରିବା।
1: ତାମାନେ ଦେଖନ୍ତୁ ଦାଦା, ମୁଁ ଛୋଟବେଳେ ଯେତେବେଳେ ଆମେ ଛୋଟ ଥିଲୁ ସେତେବେଳେ ଆମେ କଣ କରୁଥିଲୁ, ଗୋଟାଏ ଆମେ ଗୋଟାଏ ଛୋଟ ବାଡ଼ିଟେ ରଖିକି ତା ଉପରେ ଗୋଟାଏ ଯୋଉ ଖାଇବା ଗୋଟେ ସାମଗ୍ରୀ ଯାହା ବି ଗୋଟେ ହଉ, ବେଙ୍ଗ ହଉ ଯାହା ବି ଗୋଟେ ହଉ, ଆଗରେ ଛୋଟବେଳେ ତ ବୁଦ୍ଧି ନଥିଲା ବେଳେ ସେଟା ଆମେ ସେ ବାଡ଼ିରେ ତାକୁ ବାନ୍ଧି ଦେଇକି ଆମେ ଗାଧୋଉଥିଲୁ। ଗାଧୋଇଲା ବେଳେ ଯେତେବେଳେ ମାଛ ମାନେ ଖାଇବାକୁ ଆସୁଥିଲେ ସେତେବେଳେ ତାକୁ ସର୍ଟ କରି ଆମେ ଯୋଉ ଆମର ବାଲ୍ଟି ଆମେ ରଖିଥିଲୁ ସେ ବାଲ୍ଟିରେ ଆମେ ତାକୁ ଭରି ଦଉଥିଲୁ।
0: ଓହୋ, ମାନେ ପାଣି ଭିତରେ ସେ ବାଲ୍ଟିରେ ଉଠେଇ ଦଉଥିଲେ, ଜାଲ ଉଠେଇଲା ଭଳିଆ।
1: ହଁ, ଆଉ ଗୋଟେ କଥା ହୁଏ, ଆମେ ଓଢଣୀ ପକେଇକି ଗାଧୋଉଥିଲୁ ଯେତେବେଳେ ଓଢଣୀରେ ଯେତେବେଳେ ମାଛ ଆସିଲେ ସେତେବେଳେ ଆମେ ତାକୁ ଢାଙ୍କି ଦେଇକି ତ ଆମେ ବାଲ୍ଟିରେ ପକେଇକି ଘରକୁ
0: ନଉଥିଲୁ,
1: ମାଛ ଧରା ହଉଥିଲା।
0: ବହୁତ ସମୟ ସ୍ଥିର ହେଇକି ପୋଖରୀ କୂଳରେ ବସିଗଲେ ଓଢଣୀ ଭିତରେ ମଧ୍ୟ ମାଛ ପଶିଯାନ୍ତି, ଲୁଗା ଭିତରେ ଓଢଣୀ କାନିରେ ମଧ୍ୟ ପଶିଯାନ୍ତି, ନାଇଁ କି? ଆରେ ବହୁତ ବଢିଆ କଥା କହିଲେ ଆଜି ଆପଣ, ସୁନ୍ଦର କଥାଟି କହିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛି ଆଜ୍ଞା, ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ଦୀକ୍ଷା ଗୋପାଳ କଳାହାଣ୍ଡିରୁ। କଳାହାଣ୍ଡିରୁ କହୁଥିଲେ କେତେ ସୁନ୍ଦର ଭାବେ ମାଛ ଧରିବାର ଦୁଇଟି ଉପାୟ ମଧ୍ୟ ବତେଇଲେ ସେ। ନଦୀ ପୋଖରୀରୁ ଯେଉଁମାନେ ଗାଧୋଉଥିଲେ ଗାଧାନ୍ତି ସେମାନେ ଜାଣିଛନ୍ତି ଯେ କେତେ ସୁନ୍ଦର ଭାବେ ମାଛମାନେ ପାଖକୁ ପଳେଇ ଆସନ୍ତି, ଏମିତିକି ଆପଣଙ୍କର ଗାମୁଛା ହେଉ ବା ଲୁଗା କାନିରେ ମଧ୍ୟ ପଶିଯାଆନ୍ତି, ତାକୁ ଧୀରେ କରି ଉଠେଇଥିଲେ ମାଛ ଉଠି ଆସନ୍ତି, ନାଇଁ କି ବନ୍ଧୁ? ତ ସେମିତି ମାଛ ଧରିବାର ସୌଖୀନ କଳା ଆପଣଙ୍କୁ କେତେ ଜଣା, ଆଉ କେଉଁ ଉପାୟରେ ଆପଣ ମାଛ ଧରନ୍ତି ଆମକୁ କଲ୍ କରନ୍ତୁ, ଆପଣଙ୍କର ମତ ଜଣାନ୍ତୁ। ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା।
2: ଆଜ୍ଞା, ଆପଣ କଟକରୁ ଆସିବେ ଟାଙ୍ଗି କପିଳାସ ରୋଡ।
0: ଆଜ୍ଞା,
2: ସେଇଠୁ ଟାଙ୍ଗିରୁ କପିଳାସ ରୋଡ ଆସିବା ଭିତରେ ପଡିବ ସଫା ଛକ।
0: ହଁ,
2: ସେଇ ସଫା ଛକରୁ ମୁଁ କହୁଛି, ପ୍ରମୋଦ କୁମାର ବେହେରା।
0: ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ସିଧାସଳଖ ସଫା କହିଲେ ଲୋକ ଜାଣିପାରିବେ
2: ମାନେ
0: ଆପଣଙ୍କ ଘର ପାଖରେ ନିଶ୍ଚିତ ପହଞ୍ଚିବା ଦରକାର। ଠିକ ଅଛି ଭାଇ, ପହଞ୍ଚିଯିବା। ଏବେ କୁହନ୍ତୁ ମାଛ କେମିତି ଧରିବା? ସେ ବଡ ପୋଖରୀ ଯୋଉ ଅଛି ନାଇ କି ଜଳାଶୟରେ? ହରିପୁର ଡ୍ୟାମରେ ନିଶ୍ଚିନ୍ତ ଧରିବା।
2: କଣ ଦାଦା, ଆପଣ ଜାଣିଛନ୍ତି ନ ଜାଣିଛନ୍ତି ବୋଲି ଏମିତି କଥା?
0: ଏବେ କୁହନ୍ତୁ ଭାଇ, କେମିତି ମାଛ ଧରିବା ଉପାୟ କୁହନ୍ତୁ।
2: ନାଇଁ, ମାଛ ତ ଆପଣ ଯେମିତି ଧରିବେ, ମୁଁ ଛୁଆଟି ବେଳେ ଆମର ଏଇ ଯୋଉ ପୋଖରୀ ଗୁଡିକ ଅଛି, ପୋଖରୀ ଗୁଡିକରେ ଯେତେବେଳେ ପାଣି କଢାଯାଏ ଖରା ମାସରେ ଆମର ଛୁଟି ହେଇଥାଏ, ସେତେବେଳେ ଆମେ ପାଚିଆ ଗାଣ୍ଡୁଆ ଏଗୁଡା ସବୁ ନେଇକିନା କେରାଣ୍ଡି ଏଗୁଡା ସବୁ ଧରୁ। ଆମର ସୌଖୀନ କଳା ନାହିଁ, କିନ୍ତୁ କଣ ବାଧ୍ୟବାଧକତାରେ ଛୁଆଟି ବେଳେ ଇଏ କରନ୍ତୁ। ଆଉ ବର୍ତ୍ତମାନ ଆମେ ଯେହେତୁ ନିରାମିଷ ହେଇଗଲୁଣୁ ସେ ଜିନିଷ ବି ନାହିଁ, କିନ୍ତୁ ବେଳେବେଳେ କଣ ହୁଏ କହିଲେ, ଆପଣ ଯଦି ଦଶ ହାଣ୍ଡିରେ ଗୋଟେ ଛୋଟ ମାଛଟି ଯିବାକୁ ପଡିବ, ଏଇଟା ଗୋଟେ ଆମର ଅଛି ମାନେ
0: ଗୋଟେ ପରମ୍ପରା ରହିଛି,
2: ତେଣୁ ସେଠି ମାନେ ମା ମାନେ ଯାଇକିନା ଏବେ ରିସେଣ୍ଟଲି ଗୋଟେ କାର୍ଯ୍ୟକ୍ରମରେ ସେ ଯାଇ ମାଛଟି ଧରିକିନା ଆଣିଲେ, ତେଣୁ ସେଠି ଯୋଉ ପୋଖରୀ ଅଛି ଆମର ସଫାର ଟୁକି ପୋଖରୀ ଅଛି, ରଜା ପୋଖରୀ ଅଛି, ପଣସ ପୋଖରୀ ଅଛି, କୁମାର କାଠିଆ ବାଟରେ ପଡିବ, ଆଉ ରଞ୍ଜା, ଏଇସବୁ ଗୁଡିକରେ ଆମେ ସେତେବେଳେ ଛୁଆଟି ବେଳେ ମାଛ ଏଇଭଳି ଉପାୟରେ ଧରୁଥିଲୁ। କିନ୍ତୁ ଆପଣ ଯୋଉଟା କହିଲେ କଳା, ସେଟା ଠିକ, କଳା କାହିଁକି କହିଲେ ଧୈର୍ଯ୍ୟର ପରୀକ୍ଷା, କୋଉ ଆଙ୍ଗେଲରେ କଣ କଲେ କୋଉଠି ଥିବେ, କୋଉ ମାଛ କେତେ ପାଣି ଭିତରେ ରହିପାରିବ, କେମିତି ମୁଣ୍ଡକୁ ଟେକୁଛି ନା ନାହିଁ, ଏସବୁ ଜିନିଷ ଗୁଡିକ ସେ ଗୋଟେ ଦେହ କଥା ଜାଣିବା ପାଇଁ। ଯାହା ବହୁତ ଖୁସି ଲାଗିଲା ଆଜ୍ଞା, ଆପଣ ଜାଣିଛନ୍ତି ଆମ ଏରିଆ ସମ୍ବନ୍ଧରେ।
0: ଆଉ ଗୋଟେ କଥା ବି, ଯୋଉ ବର୍ଷା ଦିନ ଆସିଲାଣି, ବହୁତ ଜାଗାରେ ପାଣି ଅଛି, ରାସ୍ତା ଉପରେ ପାଣି ଯାଉଥିବ, ଲୋକମାନେ ଜାଲ ପକଉଥିବେ, ଆଉ ଯୋଉମାନଙ୍କର ଏଇ କଳା ଅଛି,
2: ସପନପୁର ପାହାଡ ଯୋଉ ଗଲେ ଆମର ଧର୍ମର ଯୋଉ ପାହାଡ ଅଛି, ସେଇଠି ପିଲାମାନେ କଣ କରୁଥିବେ, ଆମର ଯୋଉ ପିଲାମାନେ ଆସୁଛନ୍ତି ସେ କହୁଛନ୍ତି, ଆପଣ ଯେମିତି କହିଲେ ବୋହିକିନା ସେ ତାଙ୍କର ପାଣି ତୁଳସୀପୁରରେ ସେକର ଗୋଟେ ଇଏ ଅଛି, ସେମାନେ ବୋହିକିନା ମାଛ
0: ଗୋଟେ
2: କଳା ହେଇଯାଇଛି। ଆଉ ତାପରେ ବେଶୀ ଆପଣ ଦେଖନ୍ତୁ, ମୁଖ୍ୟତଃ ଯୋଉମାନେ ଚାଷୀମନ୍ଦି ଲୋକ ସେମାନେ ଚିନ୍ତା କରୁଥିବେ କୋଉଠି ବିଲରେ ମଧ୍ୟ ଅଛି, କଣ କହିଲେ ବିଲ କଙ୍କଡା, ତାକୁ ଭଲ ହୁଏ, ଆମେ ଖାଉନୁ ଆଉ, ସେତେବେଳେ ଯାହା ଖାଉଥିଲୁ ଏହା କଥା
0: କିନ୍ତୁ କଳାଟା ମନ ଭିତରେ ସବୁବେଳେ ଥାଏ, ଏବେ ନ ଖାଇଲେ ବି ଅନେକ ଲୋକ ଧରିବାକୁ ବି ଭଲ ପାଆନ୍ତି।
2: ଆଜ୍ଞା ଆଜ୍ଞା, ଅନ୍ୟମାନେ ଧରିଲେ ଆମେ ତାକୁ ଦେଖିଲେ ସେ ଗୋଟେ ଜିନିଷ, ତାପରେ ସେ ଟେଷ୍ଟି ତ ଅଲଗା, ସେ ଛାଡି ଦେଉଛୁ ଆମେ ଅଷ୍ଟମ ପଡ଼ିଲାବେଳକୁ। ଆଉ
0: ଯାହା ହଉ, ବହୁତ ବଢିଆ କଥା କହିଲେ ଆଜି ଆମ ସହିତ ସାମିଲ ହେଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ନମସ୍କାର, ଜୟ ଜଗନ୍ନାଥ। ତ ବନ୍ଧୁ, ଶୁଣୁଥିଲେ ପ୍ରକୃତରେ ମାଛ ଧରିବାର କଳା ଗୋଟିଏ ନିଆରା କଳା, ସେ କଳା ଯିଏ ଜାଣିଛି, ଯିଏ ଶିଖିଛି, ଯିଏ ଦେଖିଛି, ସେ କେବେ ବି ଭୁଲି ପାରିବନି। ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକ୍ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଦାଦା ନମସ୍କାର।

0: ହଉଛି ସବିତା ମହାପାତ୍ର।
1: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
0: ଟପିକ ସମୟରେ ଟପିକ ସମ୍ବନ୍ଧରେ କହିବି, ଆମର ଯୋଡ଼ାଏ ପୋଖରୀ ଲାଗେ ଲାଗେ
1: ଆଜ୍ଞା,
0: ଆଉ ମୁଁ ବନିଶରେ ମାଛ ଧରେ। ହଁ ବନିଶରେ ଏଇ ଯୋଉ ଜିଆ ଫିଆ ଏଗୁଡାକ ଭାରି ଅସନା ଲାଗେ,
1: ଅଟାଗୁଳା
0: କଣ କରେ ଖରାବେଳିଆ ବୋଉ ନନା ଆମ ଭାଇ ଭଉଣୀ ମାନେ ଯୋଉ ଯେତେବେଳେ ଶୋଇ ଯାଇଥିବେ, ମୁଁ ଖରାବେଳିଆ କଣ କରେ ଅଟାଗୁଳା ଟିକେ ନିଏ, ଚକଟି ଦିଏ, ତାକୁ ଟିକି ଟିକି ଗୁଳା କରିଦିଏ, ଗୁଳା କରି ବନିଶରେ ପକେଇ ଦିଏ, କଳା ବାଇଁଶି କଉ ଶେଉଳ ସବୁ ଲାଗେ।
1: କିନ୍ତୁ ଭାରି ଧୈର୍ଯ୍ୟ ପରୀକ୍ଷା କରିବାକୁ ପଡେ।
0: ଆଜ୍ଞା ଆଜ୍ଞା,
1: ଖାଇଦେଇ ପଳେଇବେ ଆପଣ, ଖାଲି କଣ୍ଟା ଟିକେ ଧରିଦେବେ।
0: ଏ ଯୋଉ ତେରେଟାକୁ ଏମିତି ବସିକିରି ଲକ୍ଷ୍ୟ କରିଥବ, କେତେବେଳେ ନବ, ଯେତେବେଳେ ଯୋଉ କଳା ବାଇଁଶି ଗୁଡାକ ବହୁତ ଖାଆନ୍ତି, ଯେତେବେଳେ ତେରେଟାକୁ ବୁଡାଇ ନେବେ, ତାକୁ ଯେତେବେଳେ ଏମିତି ଝଙ୍କା ତୁମେ ମାରିଦବ, କେତେବେଳେ ଖସି ଯାଆନ୍ତି, କେତେବେଳେ ଚାଲି ଆସନ୍ତି।
1: ସବୁଠୁ ବେଶୀ ହଇରାଣ କରନ୍ତି କରାଣ୍ଡି ଗୁଡା।
0: ଆଜ୍ଞା ଆଜ୍ଞା,
1: ଖାଇଦେଇ ପଳେଇବେ, ଜମା ଧରା ପଡ଼ିବେନି। ସତରେ ବହୁତ ମାନେ ଗୋଟେ ଧୈର୍ଯ୍ୟର ପରୀକ୍ଷାର କଥା।
0: କିନ୍ତୁ ସାର ମୁଁ ମାଛ ଧରେ,
1: ଖାଆନ୍ତିନି
0: ମାଛ, ଧରିକିରି ପରିବାରରେ ଯୋଉମାନେ ଖାଆନ୍ତି ସେମାନଙ୍କୁ ଦିଏ, ମୁଁ କିନ୍ତୁ ଖାଏନି। ମତେ ବହୁତ ଭଲ ଲାଗେ ମାଛ ଧରି, ଅନ୍ୟମାନେ ଖାଇଲେ ମତେ ବହୁତ ଖୁସି ଲାଗେ।
1: ଯାହା ବହୁତ ବଢିଆ କଥାଟେ କହିଲେ, ମାଛ ଧରିଛନ୍ତି ଆଉ ସେ କଳା କଥା ବି କହିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛି ଆଜ୍ଞା, ନମସ୍କାର।
0: ରହିଲି, ନମସ୍କାର।
1: ତ ବନ୍ଧୁ, ଶୁଣୁଥିଲେ ପ୍ରକୃତରେ ମାଛ ଖାଇବା ଅପେକ୍ଷା ଧରିବାରେ ଅନେକଙ୍କୁ ଭଲ ଲାଗେ। ସମୟ ସୁବିଧା ଟିକେ ପାଇଲେ ମାଛ ଧରିବାକୁ ସ୍ଥାନ ଖୋଜିଥାନ୍ତି। ମାଛ ଧରିବା କେବଳ ଗୋଟେ ଉପାୟ ନୁହେଁ ବନ୍ଧୁ, ଏହା ହେଉଛି ଧୈର୍ଯ୍ୟ, ଅଭିଜ୍ଞତା ଆଉ ପ୍ରକୃତିକୁ ବୁଝିବାର ଗୋଟେ ସୂକ୍ଷ୍ମ କଳା। ଏଥିପାଇଁ ତ ଜଳର ପ୍ରବାହ, ସମୟ ଆଉ ଉପଯୁକ୍ତ ଉପକରଣର ଜ୍ଞାନ ରହିବା ନିହାତି ଆବଶ୍ୟକ। ସବୁ ସ୍ଥାନରେ ମାଛ ପଡ଼େନି ବନ୍ଧୁ, ବଂଶୀ ଧରିକିରି ସବୁ ଜାଗାରେ ବସିଗଲେ କି ସବୁ ଜାଗାରେ ଜାଲ ପକାଇଲେ ମାଛ ପଡ଼େନି। ମାଛ କୋଉଠି ପଡ଼େ, କୋଉ ଜାଗାରେ ଜଳର ପ୍ରବାହ କେମିତି ରହିଛି, ଜଳ ସ୍ରୋତ ଅଧିକା ଥିଲେ ମାଛ ଭଲ ପଡ଼େ କି କମ୍ ସ୍ରୋତ ବା ସ୍ଥିର ଜଳରେ ମାଛ ପଡ଼େ, ସେ କଥା, ସେ ଅଭିଜ୍ଞତା, ସେ ଜ୍ଞାନ ଯିଏ ଜାଣିଥିବ, ସିଏ ସେ କଳାକୁ ଆୟତ କରିଥିବ, ସେ ହିଁ ସୌଖୀନ ମାଛ ଧରିବାରେ ପାରଙ୍ଗମ ହୋଇପାରିବ ନା, କ'ଣ କହୁଛନ୍ତି ବନ୍ଧୁ? ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟଦେବ ଭାଇ ନମସ୍କାର।
1: ନମସ୍କାର ଭାଇ, ସ୍ୱାଗତ ଆପଣଙ୍କୁ।
2: ଆଜ୍ଞା, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ବର୍ଷା ଦିନରେ ଆଉ ବର୍ଷା ହଉଛି, ପୁରୁଣା ସ୍ମୃତିକୁ ଟିକେ ମନେ ପକେଇ ଦେଇଛନ୍ତି। ମୁଁ ବାମଦେବ ପୃଷ୍ଟି କହୁଥିଲି, ଝାଞ୍ଜିମଙ୍ଗଳା କଟକରୁ।
1: ନଈକୂଳିଆ ଲୋକ, ନଈକୂଳିଆରେ ବାସସ୍ଥାନ, କେମିତି ମାଛ ଧରୁଛନ୍ତି?
2: ଠିକ କଥା କହିଛନ୍ତି, ମୁଁ ତ ସେଇ ଆପଣ ସେ ନଈକୂଳ କଥା କହିଥାନ୍ତି। ଆଉ ତ ଏବେ ଟାଉନରେ ରହିଲା ପରେ ଆଉ ସେ ମାଛ ଧରାର ଅଭିଜ୍ଞତା କି ନାହିଁ, କେବଳ ସେ ଯେ ପୁରୁଣା କଥା ମନେ ପଡିବା କଥା, ଯେତେବେଳେ ଆମେ ପିଲା ଥିଲୁ, ଆମ ଘର ତ ନଦୀ କୂଳରେ, ବେଙ୍ଗୁଟି ନଦୀ, ତ ଏଇ ସମୟରେ କଣ ହୁଏ ନା, ବହୁତ ଚିଙ୍ଗୁଡ଼ି ସବୁ ଧରା ପଡ଼ନ୍ତି। ତ ଆମେ କଣ କରୁ, ମୁଁ ଆମର ସବୁ ବଡ ଭାଇ ମାନେ କଣ କରନ୍ତି ନା, ସନ୍ଧ୍ୟାବେଳୁ ନେଇକି କଣ କରନ୍ତି ନା, ଯୋଉ ଆମର ଡିମିରି, ଯୋଉଟା ଖତଖତିରିଆ ଯୋଉ ଡିମିରି, ସେ ଡିମିରି ପତ୍ରର ଡାଳ ସବୁ ନେଇକି ପୋତନ୍ତି। ତ ମୁଁ ବି ଦେଖେ, ସିଏ ବି କହନ୍ତି ତୁ ବି ଧର। ଆମେ କଣ କରୁ, ଗୋଟେ କିଛି ଠେଙ୍ଗା ବା ଯୋଉ ବାଡି ଯୋଉଟା ପୋତି ହବ, ଯୋଉଟା କି ସେଥିରେ ଦିଟା ଖଣ୍ଡେ ଡାଳ ବାନ୍ଧିକି ନେଇକି ଆମେ ପୋତି ଦଉ। ଏମିତି ଜଣେ ଜଣେକା ତିନିଟା ଚାରିଟା ଏମିତି ଲେଖା ସବୁ କୂଳରେ ନେଇକି ପୋତି ଦଉ, ପାଣି ଯୋଉଠି ଆଣ୍ଠୁଏ ପାଣି ଥିବ ସେଇଠି ନେଇକି ପୋତି ଦବୁ। ବାସ ଭୋରୁ ଭୋରୁ ଯାଇକି କଣ କରିବୁ, ଗୋଟେ ଲେଖା ନେଇଯାଇଥିବୁ ଝୁଡ଼ି ନେଇଯାଇଥିବୁ, ସେ ଝୁଡ଼ିକୁ ସିଧା ଟେକିକିଣି ସେ ଉପାଡ଼ି ଦବୁ, ଉପାଡ଼ି ଦେଲା ପରେ ଝାଡ଼ି ଦବୁ, ତା ଦେହରେ ସବୁ ଚିଙ୍ଗୁଡ଼ି ଆଉ ଛୋଟ ଛୋଟ
1: ଡିମ୍ବିରି ପତ୍ର ଦେହରେ ଲାଗିଥିବେ,
2: ସେ ଡିମ୍ବିରି ପତ୍ର ଦେହରେ ସେମାନେ ଲାଗିକି ପୁରା ମାନେ ଲାଗିକି ଥାନ୍ତି ଆଉ, ସେ ମାନେ ଜାଲ ଭଳିଆ ହେଇଯାଇଥାଏ ନା, ଏମିତି ଗୋଟେ ବସା ଟାଇପ୍ର ହେଇଯାଇଥାଏ, ଯେମିତି ମାଛଙ୍କୁ ଯୋଉ ସ୍ରୋତରେ ନ ଭାସି ଯିବା ପାଇଁ ସିଏ ଗୋଟେ ତା ଦେହରେ ଲାଗିକି ସେଇଥିରେ
1: ରହିଥାନ୍ତି।
2: ତ ପୁରା ନଈରୁ ପୁରା ଫ୍ରେଶ୍ ମାଛ ଆସେ, ପୁରା ଏ ଚିଙ୍ଗୁଡ଼ି ଫିଙ୍ଗୁଡ଼ି ଏ ସବୁ ଆସେ। ତା ଛଡା ଏଇ ଯୋଉ ଖୁଦୁରୀକୁଣୀ ଓଷା ସମୟରେ ଯୋଉ ଭାଦ୍ରବ ମାସରେ ପ୍ରବଳ ମାତ୍ରାରେ ସବୁ ପଡ଼ନ୍ତି, ସବୁ ମାଛ ପଡ଼ନ୍ତି, ଦଣ୍ଡିଗିରି ହଉ, ଛୋଟ ଛୋଟ ମାଛ ସବୁ ମଉରାଳି ଏଗୁଡା ସବୁ ପଡ଼ନ୍ତି। ତ କଣ୍ଟିନ୍ୟୁ କଣ କରନ୍ତି ଆମେ କରୁ, ବା ଆମ ବହୁତ ସ୍ତ୍ରୀ ଲୋକମାନେ ବି ଯେମିତି ଧରନ୍ତି, ଲୁଗା କାନିରେ ଦୁଇ ଜଣ ଲୁଗା କାନି ହଉ କି ଜାଲ ହଉ, ଏ ସମୟରେ ଜାଲ ତ ବହୁତ ବାଲଚନ୍ଦପୁର ମାର୍କେଟରେ ଗୋଟେ ମାନେ ଏମିତି ତାର ଗୋଟେ ଜାଲର ହାଟ ବି ବସେ, ପାଖଆଖ ସବୁ ପ୍ରାୟ ଲୋକମାନେ ହାଟରୁ ଜାଲ କିଣି ନେଇଥାନ୍ତି ଏବଂ ଏଇ

0: ଭାଦ୍ରବ ମାସରେ ଆମ ଗେଙ୍ଗୁଟି ନଦୀରେ ପ୍ରାୟ ଲୋକ ସବୁ ଏଇ ସବୁ ସକାଳ ସମୟରେ ଯେତେବେଳେ ଗାଧେଇ ଯାଆନ୍ତି ସେ ସବୁ କି ଲୁଗା କାନିରେ ହଉ ବା ବଡ଼ ବଡ଼ ଲୁଗା ସାହାଯ୍ୟରେ ହଉ ଏଥିରେ ସବୁ ମାଛ ଯାଆନ୍ତି। ଏମିତିକି ଲୋକ ମାନେ ମାଛ ଖାଇ ଖାଇ ସେଗୁଡ଼ାକ ଶୁଖେଇକି ରଖନ୍ତି, ଶୁଖୁଆ କରି ରଖନ୍ତି। କିନ୍ତୁ ଭାଇ ମୁଁ ଅନେକ ବର୍ଷ ହେଲାଣି ଦେଖୁଛି ଆଉ ଲୋକ ଆଉ ସେ ଭାଦ୍ରବ ମାସରେ ଆଉ ସେ ସବୁ ମାଛ ଉଠନ୍ତି, ଗୋଟେ ଟାଇମ ଥାଏ ମାଛ ପ୍ରବଳ ମାତ୍ରାରେ ଉଠନ୍ତି, ସେମାନେ ଡେଇଁ ପଡ଼ନ୍ତି ପାଣି ଉପରେ ଡେଉଁଥାନ୍ତି, ଲୋକ ଦେଖନ୍ତି ଯେ ମାଛ ଆସିଛନ୍ତି ସେତେବେଳେ ଡରନ୍ତି, ଆଉ ସେ ସମୟ ବୋଧେ ନାହିଁ ଆଉ କାହିଁକି ଧରାଧରି କେହି କରୁନାହାନ୍ତି।
1: ଆମେ ଯୋଉ ଚାଷ ଜମିରେ କେମିକାଲ ସବୁ ରାସାୟନିକ ସାର ବ୍ୟବହାର କରୁଛେ, ବିଭିନ୍ନ କୀଟନାଶକ ଔଷଧ ବ୍ୟବହାର କରୁଛେ, ସେ ସବୁ ନଦୀ ନାଳରେ ମିଶିବାର ମାଛ ମାନେ ମରିଗଲେଣି ବହୁତ ମାଛ।
0: ହଁ ହଁ ନିଶ୍ଚିନ୍ତ ଭାବରେ। ତାପରେ ଆମେ ବି ବହୁତ ପିଲାବେଳେ ଦେଖିଛୁ, ଆମେ ଯାଉ ଧାନ ବିଲକୁ ଯାଉ ନଳିତା
1: ବିଲରେ ପ୍ରଚୁର ମାଛ ଧରା ହୁଏ,
0: ମାଛ ତ ଆସନ୍ତି ଯୋଉ କୋଉ ଗଡିଶ ଏଗୁଡା ସବୁ ସିଙ୍ଗି ମାଛ ଏଗୁଡା ସବୁ ଆସନ୍ତି, ବିଶେଷ କରିକି ବିଲ ମାନଙ୍କରେ ବେଶୀ କଙ୍କଡା ଆମେ ସବୁ ଧରୁ, ଯୋଉ ସବୁ କଙ୍କଡା ଚାଲି ଯାଉଥିବେ କିମ୍ବା ଏମିତି ବି ହୁଏ ଯେ କଙ୍କଡା ଗାତରେ ଥାନ୍ତି, ତା ଉପରକୁ ଟିକେ ନାଉରୁ ବାଡ଼ିରେ ଖେଞ୍ଚି ଦେଲେ ସେ ସବୁ ପଦାକୁ ପଳେଇ ଆସନ୍ତି, ଆମେ ସେଗୁଡା ସବୁ ଧରିକି ଆଣୁ କଙ୍କଡା ଏ ସମସ୍ତେ ସେଗୁଡା ଟେଷ୍ଟ ବି ବହୁତ ବଢିଆ। ବର୍ତ୍ତମାନ ଆମେ ଯୋଉ ସବୁ ଏବେ ସବୁ ଫାର୍ମ କରିକି କଲେଣି କୋଉ ମାଗୁର ଏସବୁ ଚାଷ କରୁଛନ୍ତି ଯୋଉ ତାର ଯୋଉ ସ୍ୱାଦ, କିନ୍ତୁ ଯୋଉଗୁଡା ସବୁ ବିଲ ବାଡ଼ିରେ ଯୋଉ କଙ୍କଡା ଆସନ୍ତି କିମ୍ବା ପୋଖରୀରେ ହଉ ବହି ଯାଉଥିବା ନଦୀରେ ହଉ ସେ ଯୋଉ ମାଛର ସ୍ୱାଦ ବର୍ତ୍ତମାନ ଏ ଯୋଉ କରୁଛନ୍ତି ଫାର୍ମରେ ସବୁ କରି କରୁଛନ୍ତି ସବୁ କୃତ୍ରିମ ଉପାୟରେ କରୁଛନ୍ତି, କିନ୍ତୁ ସେ ସ୍ୱାଦ ଆଉ ନାହିଁ।
1: ଯାହା ହେଉ, ଆଜି ଆମ ସହିତ ଯୋଡ଼ି ହେଇ ନିଜ ସ୍ମୃତିର କଥା କହିଲେ, ମାଛ ଧରିବାର କଥା କହିଲେ, ଆପଣଙ୍କୁ ଗୋଟେ ଗୋଟେ ନୂଆ ଉପାୟ ବି କହିଲେ, ବଢିଆ ଉପାୟଟେ କହିଲେ, ସେଥିପାଇଁ ଆମର ବହୁତ ବହୁତ
0: ଧନ୍ୟବାଦ।
1: ଏଇଟା ମୁଁ ଜାଣିନଥିଲି, ପ୍ରଥମ ଥର ଶୁଣିଲି ବଢିଆ କଥାଟି। ମୁଁ ଜାଣିଛି କିନ୍ତୁ ବିରୂପା ନଦୀରୁ ଧରନ୍ତି ଗୋଟେ ଯୋଉ ଖଡିକାରେ ଜିଆ ଗୁନ୍ଥି ଦେଇକି ପକେଇବେ, ସେ ଚିଙ୍ଗୁଡ଼ି ଆସି ଲାଗନ୍ତି, ତାପରେ କଣ ଗୋଟେ ଜାଲ ଥିବ ଗୋଟେ ଟଣା ଜାଲ, ତା ତଳେ ପୁରେଇକି ଟେକି ଦେଲେ ମାଛ ମତ ପଡ଼େ, ସେମିତି ଧରନ୍ତି ଜାଣିଛି। କିନ୍ତୁ ଇଏ ଗୋଟେ ନୂଆ ଉପାୟରେ, ଏଇଟା ଗୋଟେ ବଢିଆ ଜିନିଷଟା, ବହୁତ ବହୁତ ଧନ୍ୟବାଦ ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କରିଥିବାରୁ। ତ ବନ୍ଧୁ ଶୁଣୁଥିଲେ ବାନ୍ଦେ ଭାଇ କହୁଥିଲେ ନଈକୁଳିଆ ଲୋକ କେମିତି ମାଛ ଧରନ୍ତି, ଆଉ ମାଛର ଗୋଟେ ନୂଆ ଉପାୟ ମଧ୍ୟ କହିଲେ ଧରିବାର, ଡିମ୍ବିରି ପତ୍ର ଡାଳ ପୋତିଦେଲେ ଯେ ସୁଅରେ ଯୋଉ ଭାସି ଯାଉଥିବା ଚିଙ୍ଗୁଡ଼ି ମାନେ ମଧ୍ୟ ସେ ପତ୍ରରେ ଲାଗିଯାଆନ୍ତି, ବାସ ତାପରେ ଜାଲ ବା ଯେକୌଣସି ଟଣା ଜାଲ ଟାଣିଦେଲେ ସେ ମାଛ ଗୁଡ଼ିକ ଚାରି ଭିତରେ ରହିଯାଆନ୍ତି। ତ ଆପଣ ସେମିତି କିଛି ଆୟତ କରିଛନ୍ତି କି କିଛି କଳା କେମିତି ମାଛ ଧରନ୍ତି, ଯଦି ଆପଣ ମାଛ ଧରିବାକୁ ଭଲ ପାଆନ୍ତି ଆଉ ନଦୀ ସମୁଦ୍ର ବା ପୋଖରୀରେ ମାଛ ଧରିବାକୁ ପସନ୍ଦ କରନ୍ତି, ତ ଆମ ସହିତ ସେୟାର କରନ୍ତୁ ଆପଣଙ୍କ ମତ। କିନ୍ତୁ ତାପରେ ନେଇଛି ଗୋଟେ ମ୍ୟୁଜିକାଲ ବ୍ରେକ୍।

0: ହଁ ବନ୍ଧୁ, ମାଛ ଧରିବା ଏକ ନିଆରା କଳା। ପିଲାଦିନେ ଗାଁରେ ଥିବା ଭଳି ମାଛ ଧରିବାକୁ ଅନେକ ଉପାୟ ମିଳେ। ଯେମିତି ସୁପ୍ରବାହିତ ପାଣିରେ ଡିଆଁ ବସାଇ କେହି କେହି ମାଛ ଧରିଥାନ୍ତି, କାରଣ ଜଳସ୍ରୋତରେ କିଛି ମାଛ ଡେଇଁଥାନ୍ତି ଆଉ ସେସବୁ ଡିଆଁରେ ପଡ଼ିଯାଆନ୍ତି। କେହି କେହି ବଂଶୀ ପକାଇକରି ମାଛ ଧରିବାକୁ ଭଲ ପାଆନ୍ତି। ବଂଶୀ ପକାଇବା ପାଇଁ ସ୍ଥିର ଜଳ ଥିବା ଜଳାଶୟ ଲୋଡ଼ା ହୋଇଥାଏ। ଜଳାଶୟ, ପୋଖରୀ, ଗଡ଼ିଆ, ଏପରିକି ବର୍ଷା ଦିନେ ଧାନ ବିଲରେ ମଧ୍ୟ କେହି କେହି ବଂଶୀ ପକାଇ ମାଛ ଧରିଥାନ୍ତି। କେହି କେହି ଜାଲ ଫିଙ୍ଗି ମଧ୍ୟ ମାଛ ଧରିଥାନ୍ତି। ଜାଲ ଫିଙ୍ଗିବା ପାଇଁ ପୋଖରୀର ସ୍ଥିର ଜଳ ହେଉ କି ନଦୀର ପ୍ରବାହିତ ଜଳ ହେଉ, ସବୁ ସମାନ। ତେବେ ପ୍ରବାହିତ ଜଳରେ ଭଲ ମାଛ ପଡ଼ିଥାଏ। ନଦୀ ସମୁଦ୍ରରେ ତ ଦୈନିକ ଶହ ଶହ ମତ୍ସ୍ୟଜୀବୀ ଏମିତି ଜାଲ ଫିଙ୍ଗିକରି ମାଛ ଧରୁଛନ୍ତି। ତ ଯେଉଁମାନେ ସୌଖୀନ ମାଛ ଧରାଳି, ସେମାନେ ବର୍ଷା ଦିନେ ବିଶେଷ କରି ଯେଉଁ ପାଣି ଉଠିଥାଏ, ସେ ଜଳ ପ୍ରବାହିତ ହେଉଥାଏ ବିଭିନ୍ନ ନାଳ ନିକଟରେ ବା ସାଇପନ୍ ନିକଟରେ, ସେଥିମଧ୍ୟ ମାଛ ଧରିବାକୁ ଭଲ ପାଇଥାନ୍ତି। ଆହୁରି ମଧ୍ୟ ମାଛ ଧରିବାକୁ ନୂଆ ପୁରୁଣା ବହୁତ ଉପକରଣ ରହିଛି, ଯେମିତିକି ମୁଗୁରା, ବଜା ବା ଅନ୍ଧୁଣି, ପୋଳୁଅ, ଭସା ଜାଲ, ଏମିତି ବିଭିନ୍ନ ପ୍ରକାରର ବିଭିନ୍ନ ଉପାୟରେ ମଧ୍ୟ ମାଛ ଧରିଥାନ୍ତି ଲୋକ। ତ ଆପଣ ସେମିତି ଏଇ ମାଛ ଧରିବାର କଳା ସହିତ କେତେ ଜଡ଼ିତ ଆଉ କେମିତି ମାଛ ଧରିଛନ୍ତି, କ'ଣ ରହିଛି ଆପଣଙ୍କ ଅନୁଭୂତି, ଆମକୁ ସେୟାର କରନ୍ତୁ। କଲ୍ କରନ୍ତୁ 06712303153 ନମ୍ବରରେ ଆଉ ଜଣାନ୍ତୁ ଆପଣଙ୍କର ମତ ଆମକୁ। ଦେଖିବା ଆଉ ମୋର ଜଣେ କଲର୍ ଯୋଡ଼ି ହେଇଗଲେ, ଦେଖିବା ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ ଭାଇ, ନମସ୍କାର।
0: ନମସ୍କାର ଆଜ୍ଞା, କୁହନ୍ତୁ।
1: ମୁଁ ମୋହିନୀ ବେହେରା ଚୌପଡ଼ା କଟକରୁ କହୁଥିଲି।
0: ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କ'ଣ କହିବେ ଟପିକ୍ ସମ୍ପର୍କରେ କୁହନ୍ତୁ।
1: ଏଇ ମାଛ ଧରା ସମ୍ପର୍କରେ କହିଲେ ଯେ ମୋର ମନ ପଡ଼ିଲା, ଆମେ ନଈକି ଗାଧୋଇ ଯାଇଥାଉ
0: ଆଜ୍ଞା,
1: ଲୁଗା ପାରିକି ଦୁଇ ଜଣ ସାଙ୍ଗ କ'ଣ କରିବୁ, ପକେଇଦେବୁ, ସେଥିରେ ଭାତ ପକେଇଦେବୁ, ଆସିକି ତାକୁ ଚେକିକିରି ମାଛ ପଡ଼େ, ଏ ମହୁରାଳୀ ମାଛ, କିରାଣି ମାଛ, ଚିଙ୍ଗୁଡ଼ି ମାଛ, ଏମିତି ପଡ଼େ, ସେଟା ଆମେ ତାକୁ ଧରୁ। ଥରେ କଣ କଲୁ, ଏଠୁ ନୁଗା ତ ପକେଇଲୁ, ନୁଗାରେ ପାଣି ବହୁତ ବାଲି ପଶିଗଲା, ଆମେ ଟେକି ପାଇଲୁନି। ସେଟା କଣ କରିବା, ଗୋଟେ କାମ କରିବା, ଆଉ ମଶାରି ଆମର ଅଛି, ମଶାରିଟା କାଟିଦବା, କାଟି ଦେଇକି ନେଇକି ଆସି ତମେ ପକେଇବା, ଭଲ ଧରିବାକୁ ଭଲ ସୁବିଧା ହବ। ଏମିତି କରିକି ଦୁଇ ସାଙ୍ଗ ଜାଗା ଆମେ ସେ ମାଛ ଧରୁ।
0: କୋଉ ନଈରେ, ବିରୂପା ନା ମହାନଦୀ?
1: ନାଇଁ ନାଇଁ, ଯୋଉ କୁଶବଜାର ନଈ।
0: ଆଚ୍ଛା ଆଚ୍ଛା ଆଚ୍ଛା,
1: ତାପରେ ଯୋଉ ଦଳ ସବୁ ଚିଙ୍ଗୁଡ଼ିଆ ଦଳ ସବୁ ଲାଗିଥାଏ ନଈ ପଠାରେ, ଆମେ ସେ ଦଳକୁ କଣ କରି ଘୋଷାଡିକି ଆଣି ବାଲିକି ପକେଇଦେବୁ, ବାଲିକି ପକେଇଦେବେ ତାକୁ ଓଲଟେଇ ଦେଲେ
0: ଚିଙ୍ଗୁଡ଼ି ସବୁ
1: ଚୁନା ଚୁନା ମାଛ ସବୁ ବାହାରେ ଆମେ ଗୋଟିକି ରଖାଉ। ସେଇଠୁ ଗଲା, ସେଇଠୁ ତାପରେ କଣ କରୁଛି, ମୋ ସାଙ୍ଗ ଗୋଟେ କଣ କରୁଛି, ସେ କଙ୍କଡ଼ା ଗାତରେ ହାତ ପୁରେଇ କଙ୍କଡ଼ା ଭାତ ନିଏ, ମୁଁ ସେ କଙ୍କଡ଼ା ଧରିବାକୁ ମୋତେ ଡର ମାନେ କାମ ସେ କାମୁଡ଼ି ଦେବ ବୋଲି,
0: ସେଠୁ ମୁଁ
1: ସେଠୁ ମୁଁ କହିଲି କଲା, ତୁ ଏମିତି ହଇଲେ ସେ କଙ୍କଡ଼ା କାମୁଡ଼ିବନି, ଯାଚିବୁ ନେଇ ଆସିବୁ। ମୁଁ କଣ କଲି, ତା ଦେଖା ଦେଇକି ଯାଇକି ଭାଇ ମୁଁ ହାତ ପୁରେଇଥିଲି କଙ୍କଡ଼ା ଗାତରେ, ହାତ ପୁରେଇ ଯେମିତି କଙ୍କଡ଼ାଟାକୁ ଆଣିବି ଭାବିଲି ଆସିବୁ, ଦେଖିଲା ବେଳକୁ ବଡ ଦଣ୍ଡିଆ ଦଣ୍ଡିଆ ସାପ
0: ସେଇଠୁ
1: ଧରିକି, ତ ମୁଁ ତ ସେଇଦିନ ଠାରୁ କଣ କହୁଛି
0: ଡରିଗଲି, ଡର
1: ହେଲା, ମୁଁ କହିଲି ମାଛ ପରେ ମୁଁ ଧରିବି, ଆଉ କଙ୍କଡ଼ା ଧରିବି ନାହିଁ।
0: ଯା ହଉ, ଖୁବ ସୁନ୍ଦର କଥା କହିଲେ, ମାଛ ଧରିବାର ନୂଆ ଉପାୟ ଟିକେ ମଧ୍ୟ କହିଲେ। ଆଜି ଆମ ସହିତ ଯୋଡ଼ି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହୁଛୁ ଆଜ୍ଞା, ନମସ୍କାର। ତ ବନ୍ଧୁ, ଶୁଣୁଛନ୍ତି ତ ବେଳେବେଳେ ମାଛ ଧରୁ ଧରୁ ସାପ ମଧ୍ୟ ପଡ଼ିଯାଏ ହାବୁଡ଼ରେ, ପାଣି ସାପ, ସେ ଧଣ୍ଡ ସାପ ହଉ ବା ଯେକୌଣସି ସାପ ହଉ, ସେ ନିଶ୍ଚିନ୍ତ ବିପଜ୍ଜନକ। ତେଣୁ ମାଛ ଧରିଲା ବେଳେ ସତର୍କତା ନିଶ୍ଚିନ୍ତ ଅବଲମ୍ବନ କରିବେ, କେବେ ଗାତରେ ହାତ ଉପରେ ମାଛ କେଉଁଠୁ ଧରିବାକୁ ମାଛ କଙ୍କଡ଼ାକୁ ଚେଷ୍ଟା କରିବେ ନାହିଁ ବନ୍ଧୁ। ଦେଖିବା ଆଉ ଜଣେ କଲର୍ କିଏ ଅଛନ୍ତି, ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ମୁଁ ସାଇ କହୁଛି, ବେଲପୁଡାରୁ।

0: ଏଇ ସ୍ୱାଗତ କରୁଛି ଆପଣଙ୍କୁ। କଣ କହିବେ, କେତେ ମାଛ ଧରିଛନ୍ତି ଜରିଆରୁ?
1: ସେମିତି ତ ମାନେ ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ବେଶୀ ଧରୁଥିଲୁ, ଏବେ ତ ଆଉ ସାଙ୍ଗମାନେ ତ ଧରିବା ପାଇଁ ରାଜି ହଉନାହାନ୍ତି, କହୁଛନ୍ତି କିଣିକି ଆଣି ଖାଇଦେବା, କିଏ ସେଇଠି କଷ୍ଟ କରି ଏତେ କରୁଛି।
0: ଛୋଟବେଳେ କେତେ ଥର କେମିତି ଧର?
1: ବଂଶୀ ନେଇକି ଗଲେ ଗୋଟେ ଗୋଟେ ଏମିତି ମାଛ ପଡନ୍ତି, ଆଉ ସେଥିରେ ମାନେ ଆମ ମନ ଶାନ୍ତ ହୁଏନା, କଣ ଗୋଟେ ଗୋଟେ କଣ ଧରିବା। ତ ଜାଲ ନେଇକି ଗଲେ ଆମେ ଛୋଟ ଥିଲୁ ସେତେବେଳେ, ଯେତେ ଜଣ ବି ଟାଣି ପାରୁନା, ଆମେ
0: ପକେଇଦେଲୁ।
1: ଆମ ଘରେ ଛୋଟ ମଶାରି ଥିଲା, ତ ସେଇଟାକୁ ନେଇକି ଆମେ ଯିବୁ, ସମସ୍ତେ କଣ କରିଥିବୁ, କଣି ନେଇ ଯାଇଥିବୁ, ତାକୁ ପୋତି ଦେଇକିରି ଏ ମଶାରିକି ଲଗେଇ ଦେଇଥିବୁ, ଆଉ ମୁଢି ଘରୁ ନେଇ ଯାଇଥିବୁ। ସେଇ ମଶାରି ଯୋଉ ଜାଗାରେ ଲଗେଇଥିବୁ ସେଇ ଜାଗାରେ ମୁଢି ପକେଇଦବୁ, ଯେତେବେଳେ ମାଛ ମାନେ ଆସିକିରି ମୁଢି ଖାଇବେ, ଆମେ ସେଇଠୁ ମଶାରିକି ଧରି ଟେକି ଦେଇକିରି ଉପରକୁ ଆଣିକିରି ବାଛିଦବୁ ଆଉ। ଆଉ ତା ଭିତରେ ଗୋଟେ ଗୋଟେ ମାଛ ଥାନ୍ତି, କାମୁଡ଼ି ଦେଲେ ବିନ୍ଧେ, ସେଥିପାଇଁ ଆମେ କଣ ହାତରେ ସବୁ ଜରି ପୁରେଇ ଦେଇଥାଉ, ତ ତାକୁ ସବୁ ଧରିକିରି ବ୍ୟାଗରେ ପୁରଉ।
0: କୋଉ କୋଉ ଜାଗାରେ ମାଛ ଧର? ଜରିଆରେ
1: ନଈରୁ ଧରୁ।
0: କୋଉ ନଈ ଜରିଆ?
1: ଆମର ଏଇଟା ବିରୁପା।
0: ଓ ବିରୁପାରେ ଧର? ଆଚ୍ଛା ଆଚ୍ଛା
1: ଆଜ୍ଞା।
0: ହଁ ହଁ ହଁ, ତମ ଘରଟା ବିରୁପା ପାଖରେ ପୁରା
1: ଟିକେ ଦୂର ହେଲେ ଆମେ ସେଠିକି ଯାଉ ଧରିବା ପାଇଁ।
0: ଆଚ୍ଛା ଆଚ୍ଛା, ଆଉ କଣ ଆଉ କଣ କୋଉଠୁ କେମିତି ଧରିଛ ମାଛ ନା ନାଇଁ?
1: ଆଉ ତ ସେମିତି ମାନେ ମାଡ଼ ବି ବହୁତ ଥର ଖାଇଛୁ ଆମେ, ଏମିତି ପଳେଇ ଯାଇଥିବୁ ମାଛ ଧରିବାକୁ, ଆଉ ଘରେ ବି ସମସ୍ତେ ବ୍ୟସ୍ତ ହଉଥିବେ, ଛୋଟ ପିଲା, ନଈରେ ବି ପାଣି ଅଛି, ଆଉ ଯଦି ବୁଡ଼ି ବାଡ଼ିକି ଯିବେ ଡରନ୍ତି, କିନ୍ତୁ ଆମେ ଜମା ଭିତରକୁ ଯାଉନା, ଟିକେ କୂଳରେ ଥାଇକି ଧରୁ, କାହିଁକି ନା ନିଜ ଜୀବନକୁ କାହାର ଡର ନୁହେଁ, ଆଉ ଆମେ ସବୁବେଳେ ମାନେ କେମିତି ଭିତରକୁ ନ ଯାଇ ମାଛ ଧରିବୁ ସେଇଟା ଇଏ କରୁ।
0: ଯାହା ହଉ, ଆଜି ଆମ ସହିତ ଯୋଡ଼ିକି ନିଜ ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ନମସ୍କାର।
0: ତ ବନ୍ଧୁ, ସତରେ ମାଛ ଧରିବା ଗୋଟେ ନିଆରା କଳା, ସେ କଳା ସମସ୍ତଙ୍କ ଭିତରେ ନଥାଏ, ସେ କଳା ଯାହା ଭିତରେ ଥାଏ ସେ ନିଶ୍ଚିତ ଭାବେ ମାଛ ଧରିବା ଆଉ ମାଛ ଧରାଯାଉଥିବା ଜାଗାରେ ମଧ୍ୟ ମୁହୂର୍ତ୍ତେ ଅଟକି ଯିବାକୁ ଟିକେ ପସନ୍ଦ କରନ୍ତି, ଅଟକି ଯାଇକିରି ମାଛ ଧରନ୍ତି। ବେଶୀ କରି ବର୍ଷା ଦିନରେ ଅନେକ ଜାଗାରେ ପାଣି ରାସ୍ତା ଉପରେ ଚାଲୁଥାଏ, ସାଇଫନ୍ ମାନଙ୍କରେ ଯେଉଁ ଥାଏ ପାଣି ପ୍ରବାହିତ ହୋଇଥାଏ, ପୋଲ ପାଖରେ ପାଣି ପଡ଼ୁଥାଏ, ସେଇ ଜାଗାରେ ବହୁତ ଲୋକ ମାଛ ଧରନ୍ତି। ତ ସେହି ସମୟରେ ରାସ୍ତାରେ ଗଲାବେଳେ ଅନେକ ଲୋକ ମଧ୍ୟ ଅଟକିକି ସେକୁ ଦୃଶ୍ୟକୁ ଦେଖୁଥାନ୍ତି ବା ମାଛ ଧରିବା ଦୃଶ୍ୟ ମଧ୍ୟ ଦେଖୁଥାନ୍ତି। ଯଦି କିଏ ବଂଶୀ ପକେଇ ମାଛ ଧରୁଛି, ସେଥିମଧ୍ୟ ଯେଉଁମାନଙ୍କର ମାଛ ଧରିବାର କଳା ରହିଛି ମନ ଭିତରେ, ଏବେ ସମୟ ଆଉ ସୁବିଧା ପାଉନାହାନ୍ତି, ତ ସେମାନେ ଅଟକି ମଧ୍ୟ ସେଠି କିଛି ସମୟ ମାଛ ଧରା ଦେଖିଥାନ୍ତି। ତ ଇଏ ହେଉଛି ଗୋଟେ ନିଆରାପଣ, ନିଆରା ଅନୁଭୂତି, ହୃଦୟର ଗୋଟେ ନିଆରା ଭାବ, ସତ କଥା ବନ୍ଧୁ। ତ ଏବେ ଦେଖିବା ପରବର୍ତ୍ତୀ କାଳରେ କିଏ ଅଛନ୍ତି ଆମ ସହିତ ଯୋଡ଼ି ହେଇକି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ,
0: ଆଜ୍ଞା କୁହନ୍ତୁ।
2: ସନ୍ତୋଷ ମଲ୍ଲିକ କହୁଛି, ମାକଳପଡା ଭର୍ତ୍ତପୁର।
0: ସନ୍ତୋଷ ବାବୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ଆମର ଏଠି ଯୋଉ ମାଛ ସବୁ ଯୋଉ ବହୁତ ମାଛ ଧରା ହୁଏ ଆମର ଖରାଦିନ ଟାଇମରେ, ଯୋଉଟା ଗୋବର ନଦୀ ଆମର ଯୋଉ ଅଛି, ତେଣୁକରି ଆମର ଆଗ ସବୁ ଅରା ପଡେ, ଅରା ମାନେ ଯୋଉ ଝଟା ପକେଇବେ ସବୁ ମାନେ ଜାଗାକୁ ଜାଗା ଝଟା ପକେଇବେ ମାନେ ସେଥିରେ ସବୁ ମାଛ ଆସିକି ରହିବେ, ରହିଲା ପରେ ସେଇଠୁ ଟିକେ ପାଣି କମିଲେ ତାରିଖର ଜାଲ ଘେରା ହେଇଯିବ, ଘେରା ହେଇକି ସେଇଠୁ ସେ ଝଟା ଗୁରା ସବୁ ଟଣା ହେଇକି ମାଛ ଧରା ହବ, ବୁଝିଲେ?
0: ପାଣି ବୋଇବେ ନା ଜାଲ ଟାଣି ନେଇଯିବେ?
2: ନାଇଁ ନାଇଁ ନାଇଁ ନାଇଁ ନାଇଁ ନାଇଁ, ପାଣି ଫାଣି କିଛି ବୋହିବା ଦରକାର ନାହିଁ, ଖାଲି ଝଟା ପଡ଼ିଥିବ, ଝଟା ତଳେ ମାଛ ଥିବେ, ତାରିଖରେ ପୁରା ଜାଲ ମାନେ ଘେରା ହେଇଯିବ, ଘେରା ହେଇକି ଜାଲ ଚପା ହେଇକି ପୁରା ବିଶ୍ୱାସ କରିବନି ଭାଇ, ମାନେ ମାଛ ଯେତେବେଳେ ମାନେ ଜାଲ ଘେରା ହେଇଥିଲେ ଇଏ ଝଟା କଡା ହବ ମାଛ ଭାଇ, ବିଶ୍ୱାସ କରିବ ପୁରା ମାନେ ପ୍ରବଳ ମାଛ, ମାନେ ମାଛ ଗୋବର ନଦୀରେ ମାଛ କହିଲେ ଫେମସ, ଗୋବର ନଦୀ ବିଭିନ୍ନ ପ୍ରକାର ମାଛ ବାହାରନ୍ତି, ଚୁନା ମାଛ, ବଡ ମାଛ ବିଭିନ୍ନ ପ୍ରକାର ବାହାରନ୍ତି। ମୁଗୁରା ଅଷାଢ଼ ମାସ ଟାଇମରେ ଯୋଉ ମୁଗୁରା ବସ୍ତବ, ବେଳେ ବେଳେ ମୁଗୁରାରେ ସବୁ ପଡ଼ି ଆମର ବେଳେ ବେଳେ ସବୁ କଣ କଡା କରୁଥିଲୁ ମାଛ କରୁଥିଲୁ, ବେଳେ ବେଳେ ସାପ ହିଁ ପଶିଯାନ୍ତି। ଆକ୍ଚୁଆଲି କିନ୍ତୁ ଏସବୁ ଜିନିଷ ବହୁତ ଭଲ ଲାଗେ, ମାନେ ଯେତେବେଳେ ମାଛ ଧରା ହୁଏ ସେତେବେଳେ ଗଡିଆ ବୁଆ ହୁଏ ବିଭିନ୍ନ ପ୍ରକାର ବାହାରନ୍ତି ସବୁ ଜିନିଷ। ଆଜ୍ଞା,
0: ଆଜି ଆମ ସହିତ ଯୋଡ଼ିଏ ନିଜ ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖୁଛି ଆଜ୍ଞା।
2: ନମସ୍କାର।
0: ନମସ୍କାର। ତ ବନ୍ଧୁ, ସତରେ ନିଆରା ଭାବ ହେଉଛି ମାଛ ଧରିବା। ମାଛ ଧରିବା ଗୋଟେ ଲୋକପ୍ରିୟ କାର୍ଯ୍ୟ, ସ୍ଥାନ ଅନୁଯାୟୀ ଏହାର ଅନୁଭବ ବି ଭିନ୍ନ ହୋଇଥାଏ। ଯେମିତି ସମୁଦ୍ରରେ ମାଛ ଧରିବା ଅଧିକ ରୋମାଞ୍ଚକର ଆଉ ଚ୍ୟାଲେଞ୍ଜ ପୂର୍ଣ୍ଣ ହୋଇଥାଏ, କାରଣ ଏଥିପାଇଁ ବଡ଼ ଡଙ୍ଗା ଦରକାର ଆଉ ସ୍ୱତନ୍ତ୍ର ଜାଲର ଆବଶ୍ୟକ ପଡ଼ିଥାଏ। ନଦୀରେ ମଧ୍ୟ ମାଛ ଧରିବା ଗୋଟେ ନିଆରା ଅନୁଭବ।

ପ୍ରାକୃତିକ ପରିବେଶ ମଧ୍ୟରେ ଧୀରେ ବହୁଥିବା ଜଳରେ ବସି ମାଛ ଧରିବା ମନକୁ ଶାନ୍ତି ଦେଇଥାଏ। ସେମିତି ପୋଖରୀରେ ଶାନ୍ତ ଆଉ ଘରୋଇ ପରିବେଶରେ ମାଛ ଧରିବାରେ ଗୋଟିଏ ନିଆରା ଅବସର ବିନୋଦର ସୁଯୋଗ ମିଳିଥାଏ। ବନ୍ଧୁ, ଏ ଯେଉଁ ମାଛ ଧରିବାର କଳା ଅନେକଙ୍କ ପାଇଁ ପାରମ୍ପରିକ ହୋଇପାରେ, ଅନେକଙ୍କ ପାଇଁ ବାଧ୍ୟବାଧକତା ହୋଇପାରେ, ଅନେକଙ୍କ ପାଇଁ ପିଲାଦିନର ଏକ ସ୍ମୃତି ହୋଇପାରେ, କିନ୍ତୁ ଆଜି ଏ ମାଛ ଧରିବା କଳା ଅନେକଙ୍କ ପାଇଁ ଅବସର ବିନୋଦନର ଗୋଟିଏ ସୌଖୀନ କଳାରେ ପରିଣତ ହୋଇଛି। ନା କ'ଣ କହୁଛ?

0: ମାଛ ଧରିବା କଳା ଅନେକଙ୍କ ପାଇଁ ଅବସର ବିନୋଦନର ଗୋଟିଏ ସୌଖୀନ କଳାରେ ପରିଣତ ହୋଇଛି ନା କ'ଣ କହୁଛନ୍ତି? ଦେଖିବା ପରବର୍ତ୍ତୀ କଲର କ'ଣ କହୁଛନ୍ତି, ତାପରେ ଆମେ ଚର୍ଚ୍ଚା କରିବା। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ ସାର୍ ନମସ୍କାର, ମୁଁ ଭୁବନେଶ୍ୱରରୁ ପକାଚନ୍ଦ ସାହୁ ସାଲିଆ ସାହିରୁ କହୁଛି। ସାର୍ ବହୁତ ଦିନ ପରେ ଲଗେଇନି, ଲାଗୁ ନାହିଁ ତ ଫୋନ?
0: ଆଜି ତ ଲାଗିଲା ନା,
1: ବହୁତ ଦିନ ପରେ।
0: ପ୍ରକାଶ ଭାଇ କୁହନ୍ତୁ, ସାଲିଆ ସାହିରେ ତ ମାଛ ଧରିବାର କିଛି ସୁବିଧା ନାହିଁ?
1: ନା ଏବେ ତ ଏଠି ସୁବିଧା ନାହିଁ ସାର। ଆଉ ଛୋଟବେଳେ ମୁଁ ବହୁତ ମାଛ ଧରିଛି ଆମ ଗେଙ୍ଗୁଟି ନଈ ଗାଁରେ।
0: ଗାଁରେ
1: ମା ଜଳ ଯୋଉ କପଡା ନୁଗୁଆ ନୁଗୁଆକୁ ସେଟା ପାଞ୍ଚ ଖଣ୍ଡ କରିଥିବ, ତାକୁ ସୂତା ବନ୍ଧା ହେଇକି ମା ଜଳ କୁହନ୍ତି, ସେଟା ମା ଜଳରେ ମାଛ ଧରନ୍ତି। ଆଉ ବଇଁଶ ଛରରେ ନଈରେ ମାଛ ଧରେ। ତାପରେ ବିଲରେ ସବୁ ହିଡ଼ କାଟିକି ଆମେ ସବୁ ଇଏ କରିକି ତାକୁ ମାଛ ଧରୁ। ଆଉ କଲିକତାରେ ଯେତେବେଳେ ଥିନି ଗୋଟେ ଗୋଟେ ପୋଖରୀରେ ଚୁନ ଦିଅନ୍ତି, ଔଷଧ ଦିଅନ୍ତି, ଆମେ ବୁଡ଼ିକି ଶେଉଳ ଆଉ ବାଟା ମାଛ ତେଲାପିଆ ମାଛ ସବୁ ଧରୁ କଲିକତାରେ ବଡ ବଡ ପୋଖରୀରେ ଯେତେବେଳେ ଔଷଧ ଦିଅନ୍ତି।
0: ଆଚ୍ଛା, ସେ ମାଛ ଗୁଡା କଣ ତଳେ ବସି ଯାଆନ୍ତି ନା କଣ?
1: ହଁ, ସେ ଝାଉଁଳିକି ତଳେ ପଙ୍ଖରେ ବସି ଯାଆନ୍ତି, ଆମେ ବୁଡ଼ିକି ସବୁ ମାଛ ଧରୁ।
0: ଆଚ୍ଛା ଆଚ୍ଛା ଆଚ୍ଛା।
1: ଆଉ ବଡ ବଡ ଶେଉଳ ଗୁଡାକ ସେ ଡେଇଁ ଡେଇଁକା ଯାଆନ୍ତି, ଆମେ ସେମିତି ବଡ ବଡ ଶେଉଳକୁ ଧରନ୍ତୁ, ଔଷଧ ଦେଇଦେନେ ସେ ନର୍ବଲ ହେଇଯାନ୍ତି। ଆଉ ମା ଜଳରେ ବହୁତ ଭଲ ମାଛ ଆମେ ଧରୁ, ବାଳିଆ ମାଛ, କଣ୍ଟିଆ ମାଛ, ପୋବଦା ମାଛ ସବୁ।
0: ଏବେ ଆଉ ସୁଯୋଗ ପାଉନାହାନ୍ତି?
1: ହଁ, ଏବେ ଆଉ ସୁଯୋଗ ପାଉନି, ଏବେ ଦୋକାନରେ ବସିକି ରହିଛି ସାର, ଏବେ ପିଲା ଛୁଆ ଧନ୍ଦାରେ ରହିଛି ଆଉ।
0: ଯାହା ହଉ, ଆଜି ଆମ ସହିତ ଯୋଡି ନିଜ ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରଖୁଛି,
1: ନମସ୍କାର ସାର।
0: ନମସ୍କାର
1: ଆଜ୍ଞା।
0: ତ ବନ୍ଧୁ, ଶୁଣୁ କହୁଥିଲି, ମାଛ ଧରିବା ପାଇଁ ସେ କଳା ସେ ଆୟତ୍ତ କରିବାକୁ ପଡ଼େ, ଆଉ ସୌଖୀନ ମଧ୍ୟ। ଆଜିକାଲି ଯଦି ଆପଣ ଲକ୍ଷ୍ୟ କରିବେ, ସହରରେ ଥିବା ବିଭିନ୍ନ ସ୍ଥାନମାନଙ୍କରେ ଏବେ ମାଛ ଧରିବା ଫିସିଂକୁ ଗୋଟେ ଆମୋଦ ପ୍ରମୋଦର କାର୍ଯ୍ୟ ଭାବେ ଗଣନା କରାଗଲାଣି। ଅନେକ ବଡ଼ ବଡ଼ ହୋଟେଲ, ରିସୋର୍ଟ, ଇକୋ ଟୁରିଷ୍ଟ ସ୍ଥାନରେ ପର୍ଯ୍ୟଟକଙ୍କୁ ମାଛ ଧରିବାର ଅନୁଭବ ଦିଆଯାଉଛି। ବାହାର ଦେଶ ଭଳି ଆମ ଦେଶରେ ବି ମାଛ ଧରା ଗୋଟେ ପର୍ଯ୍ୟଟନର ଅଙ୍ଗ ପାଲଟିଗଲାଣି। ନଦୀ, ଜଳାଶୟ ଏପରିକି ସମୁଦ୍ରରେ ମଧ୍ୟ ମାଛ ଧରିବାର ଅନୁଭବ ଦେଉଛନ୍ତି ଏମିତି ସବୁ ସଂସ୍ଥା। ବନ୍ଧୁ, ମାଛ ଧରା ଆଜି ଆଉ କାହାର କେବଳ ଜୀବନ ଜୀବିକାର କାର୍ଯ୍ୟ ହୋଇ ରହିନି, ବରଂ ଆନନ୍ଦଦାୟକ ଖେଳରେ ପରିଣତ ହୋଇଗଲାଣି ନା କ'ଣ କହୁଛନ୍ତି? ଦେଖିବା ଆଉ ଜଣେ କଲର ଅଛନ୍ତି, ସେ କ'ଣ କହୁଛନ୍ତି ଆଜିର ଟପିକ୍ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ, ଶୁଭ ସକାଳ ଜୟଦେବ ଭାଇ, ନମସ୍କାର।
0: ନମସ୍କାର ଭାଇ, କୁହନ୍ତୁ।
2: ମୁଁ ରେଡିଓ ସମ୍ରାଟ ମୁନା ପଣ୍ଡା କୋଟିଲା କନ୍ଦପୁର ଜଗତସିଂହପୁର କହୁଥିଲି।
0: ମୁନା ଭାଇ କୁହନ୍ତୁ, କଣ କହିବେ ଟପିକ ସମ୍ପର୍କରେ?
2: ପ୍ରଥମେ ଆଜି ଯୋଉ ପ୍ରୋଗ୍ରାମ କରିଥିଲେ, ବିଶେଷ କରି ମର୍ଣ୍ଣିଂ ମେଲୋଡି ଯୋଉ ସ୍ୱପ୍ନ ଥର କରିଥିଲେ, ପ୍ରଥମ ଯୋଉ ସ୍ୱପ୍ନ ଏତେ ରାତି ସ୍ୱପ୍ନ ଯୋଉ ଗୀତ ଥିଲେ, ଏଇଟା ଏତେ ସୁନ୍ଦର ଲାଗିଲା, ଯାହା ସ୍ୱପ୍ନ ଉପରେ ବହୁତ ଚର୍ଚ୍ଚା କଲେ, ତାକୁ ଆପଣଙ୍କୁ ଧନ୍ୟବାଦ।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ମଧ୍ୟ ସୁନ୍ଦର କାର୍ଯ୍ୟକ୍ରମ ଶୁଣିଥିବାରୁ। କଣ କହିବେ ଟପିକ ଆଜିର ଟପିକ ସମ୍ପର୍କରେ କୁହନ୍ତୁ।
2: ଶୁଣି ଆସୁଛି, କିନ୍ତୁ ସମସ୍ତେ କହିଲେ କେହି ଗୋଟେ ତ ଦେଲେନି ମତେ। ଦେଖନ୍ତୁ,
0: ଆସନ୍ତୁ ଆମେ ସାଙ୍ଗ ହେଇ ଧରିବା।
2: ସବୁ ସେଟା ମାଛ ମିଳୁଥିଲା
0: ଆଜ୍ଞା,
2: ବିଶେଷ କରି ବନିଶୀରେ ଧରିବା ମାଛଟା ସେଟା ହଉଛି ନିଆରା ଗୋଟେ,
0: କାହିଁକିନା
2: ବିଭିନ୍ନ ପ୍ରକାର ବନିଶ ଅଛି, କଣ୍ଟା ବି ସେଇଭଳିଆ ଅଛି, ତା ସାଙ୍ଗରେ ଆମେ ଯୋଉ ଜିଆ ହଉ କିମ୍ବା ଅଟା ଗୋଳା କରି ଘିଅ ପକେଇ ତାକୁ ବି ଗୋଟେ ଗୁଞ୍ଚିବାର ଗୋଟେ କାଇଦା ଥାଏ, ପେରେଣ୍ଟା ବାନ୍ଧିବାର ଗୋଟେ କାଇଦା ଥାଏ, ମାଛ କେତେବେଳେ ଖାଇବ ତାରି ଗୋଟେ ଅଛି ଗୋଟେ ସମୟ, ତାହେଲେ କିଛି ମାଛ ଥାନ୍ତି ଆଗ ମୁହଁ ମାରିବେ, ଆମେ ଭାଗ କନା ମାଛ ଖାଉଛି, କିନ୍ତୁ ମୁଁ କଣ କରେ ମାଛ ଦ୍ୱାରା ଭଲ ପାଚି ଯାଆନ୍ତି କଣ କାଇଦା ଯାଆନ୍ତି, ମୁଁ କଣ କରେ ଯେତେ ଜିଆ ମୋତେ ଟିକେ ତଳକୁ ଅଧିକା ରଖିଦିଏ, କାହିଁକିନା କେରାଣ୍ଡି ପାତିଆ କୁ ଆସି ଟିକେ ଟିକେ ମୁହଁ ମାରନ୍ତି, ଖାଇ ଖାଇ ଯିବେ ଛିଣ୍ଡି ଛିଣ୍ଡି ଛିଣ୍ଡି ଛିଣ୍ଡି ଗଲାରୁ ମୁଁ କଣ କରେ ଯେତେବେଳେ ଠିକ ପେରେଣ୍ଟା ଅଧା ପୁରା ହେଇଥିବ ତେଛା ମାରିଦେଲେ ମାଛଟା ପୁରା ଛକି ଲାଗିଯାଏ। ତାପରେ ବର୍ଷା ଦିନ ମାଛ ଧରା କାଇଦା ଗୋଟେ ଅଛି, ଯୋଉ ଚିଙ୍ଗୁଡ଼ି ଧରିବା ଯୋଉ ଗନ୍ଧିଆ ତ ମିଳେ ବାଟେ ସବୁ ଅନାବନା ଗଛ ଗୋଟେ, ତାକୁ ଆମେ କଣ କରେ ବାନ୍ଧିକି ତାକୁ ନଈ କଡେ କଡେ ନେଇକି ସବୁ ପକେଇକି ଚଲେଇବୁ, ଚିଙ୍ଗୁଡ଼ି ଆସି ତା ଦେହରେ ଲାଗିଯାଆନ୍ତି, ବହୁତ ବଡ ବଡ ଚିଙ୍ଗୁଡ଼ି ଲାଗନ୍ତି, ତା ଧରିବା ବହୁତ
0: ସହଜ, ଅନାବନା ଗଛ ପାଣିରେ ପକେଇଲେ ସେ ଆପେ ଲାଗିଯାଆନ୍ତି।
2: ହଁ, ଆପେ ଆପେ ଲାଗିଯାଏ, କାହିଁକିନା ସେ ଗଛଟା ସେଇଭଳିଆ ଅଛି ପୁରା କଣ୍ଟା କଣ୍ଟା ଭଳିଆ, ସେ ଆସି ତା ଦେହରେ ଲାଗିଯାଆନ୍ତି, ଆଉ ଯେମିତି ବୁଡ଼ିଦିଅ ସବୁ ସଫାଇ ଗୋଟେ ଗୋଟେ ଗନ୍ଧି ଅଛି, ଦୁଇ ତିନିଟା ଆମେ ଗନ୍ଧି ଅଛି ବାନ୍ଧିକି ସୁତେଲ ବାନ୍ଧି ପକେଇବୁ, ମାଛ ତଥାପି ଚିଙ୍ଗୁଡ଼ି 250, 300, 500 ଏମିତି ବଡ଼

0: ପୁରା ଚିଙ୍ଗୁଡ଼ି ପଡ଼ନ୍ତି। ଆଉ ଆମର ଏଠି ଅଂଶ ନାହିଁ ଯେ ଆଗରୁ ତ ସଫିସିଏଣ୍ଟ ମାଛ ଥିଲା, ଏବେ ତ ମାଛ ନାହିଁ। ମାଛ ଧରିବା ପିଲାମାନଙ୍କର ଆଉ ସଉକ ନାହିଁ, ଆମେ ପିଲା ଯୋଉ ମାଛ ଧରୁଛୁ ସେ ସଉକରେ ପିଲାମାନଙ୍କ ଦେଖିବା ମିଳୁ।
1: ଯା ହଉ ଭାଇ, ଆଜି ଆମ ସହିତ ଯୋଡ଼ି ହେଇକିରି ଆପଣଙ୍କ ମାଛ ଧରା ଅନୁଭୂତିକୁ ଆମ ସହିତ ସେୟାର କଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଯା ହଉ, ବହୁତ ଭଲ ହେଲା ଯେ ପୁଣା ଶୁଣିଛି ମନେ ପକେଇ ଦେଉଛନ୍ତି। ଆଉ ବିଶେଷ ଆଜି ବିଭିନ୍ନ ପ୍ରକାର ମାଛ ବି ଆପଣ ଖାଉଛି, ଆଗେ ପ୍ରାର୍ଥନା କରୁଛି ଆପଣ ଏମିତି ସୁନ୍ଦର ବିଷୟ ବସ୍ତୁ ରଖି ଏମିତି ସୁନ୍ଦର ଆଲୋଚନା କରନ୍ତୁ। ନମସ୍କାର।
1: ନମସ୍କାର ଆଜ୍ଞା, ରହିଲି ଆଜ୍ଞା, ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ବିଭିନ୍ନ ପ୍ରକାର କେମିତି ଆମ ଲିଷ୍ଟନର ମାନେ କହୁଛନ୍ତି ଭିନ୍ନ ଭିନ୍ନ ଉପାୟରେ ମାଛ ଧରିଛନ୍ତି ସେମାନେ। ଆଉ ବିଭିନ୍ନ ପ୍ରକାର ଉପାୟ ମଧ୍ୟ ଅଛି, କେତେ ନୂଆ ନୂଆ ଉପାୟ ମଧ୍ୟ ଅଛି, ସେ ଉପାୟରେ ମାଛକୁ ଆୟତ୍ତ କରାଯାଏ। ଆଉ ସବୁ ଭିତରେ ଗୋଟିଏ ବଡ଼ କଥା ହେଉଛି ଧୈର୍ଯ୍ୟ। ଧୈର୍ଯ୍ୟ ନ ଧରିଲେ ମାଛ ଧରିବା ଏତେ ସହଜ ନୁହେଁ, ଧୈର୍ଯ୍ୟ ଦରକାର ଆଉ କଳା ଦରକାର। ଠିକ୍ କଳାକୁ ଆୟତ୍ତ କରିପାରିଲେ ମାଛ ଧରିବା ସହଜ ହୋଇପାରେ, ଆଉ ମାଛ ଧରାର ଆନନ୍ଦ ମଧ୍ୟ ସେତିକି ଆସେ। ମାଛ ଧରିବା, ମାଛ ଖାଇବା ଯେତିକି ଆନନ୍ଦରେ ମାଛକୁ ପଡ଼ିଗଲେ ଥରେ ଆପଣଙ୍କ ସେଇ ଜାଲରେ ବା ବଂଶୀରେ, ସେ ଯେଉଁ ଆନନ୍ଦ, ସେ ଖୁସି କାହିଁରେ କ'ଣ ଦେଖିବା। ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ? କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର, କୁହନ୍ତୁ, କଣ କହିବା ଆଜିର ଟପିକ୍କୁ ନେଇ? ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ।
2: ଧନ୍ୟବାଦ, ଟପିକ୍ଟା ଭଲ ସୁନ୍ଦର ରଖିଛନ୍ତି, ଧନ୍ୟବାଦ। ପିଲାଦିନର ସେଇ କାଦୁଅ ପଙ୍ଖ କଥା ମନେ ପକେଇ ଦେଇଛନ୍ତି ମାଛ ଧରିବାର। ଆଉ ମଜା ଲାଗେ ଯୋଉ ନଈକି ଗାଧେଇ ଗଲା ବେଳେ କାନି ଆଉ ମଶାରୀ ଦିହରେ ଧରିବାର ମାଛ। ନଈ କାନି ମା ହରିକା କି ବୋଉ ହରିକା କିଏ ଯାଇଥିବେ, ତାଙ୍କ କାନି ଦିହରେ ନୁଗାକୁ ଦେଖେଇକି ମାଛ ଧରିବାର ସେ ମଜାଟା ବହୁତ ବଢିଆ ଲାଗିଥାଏ। ଆଉ ତା ସହିତ ଯୋଉ ଚୁଙ୍ଗୁଡ଼ିଆ ଦଳ ଯୋଉ ଥାଏ, ସେ ଦଳକୁ ଦରାଣ୍ଡିକି ଚୁଙ୍ଗୁଡ଼ି ଧରିବାର ସେଇଟା ବି ଟିକେ ନିଆରା ଅନୁଭୂତି ଥାଏ। ମାନେ ଦରାଣ୍ଡି ଦରାଣ୍ଡି ଧରିବାର ବଡ ବଡ କଳା କଳା ଛୋଟ ଛୋଟ ଚୁଙ୍ଗୁଡ଼ି
1: ପଡ଼ିଥାନ୍ତି,
2: ଭଲ ଲାଗିଥାଏ ସେଇଟା। ତାପରେ ଆଉ ଯୋଉ ପଙ୍କ କାଦୁଅରେ ଯୋଉ ମାଛ ସବୁ ଥାନ୍ତି, ରତା, ମାଗୁର, ଗଳିଶା, ରତା ମାରିବାର ବି ବହୁତ କଷ୍ଟ,
1: ଖାଇଛନ୍ତି ସିଙ୍ଗି ମାଛ ମାର,
2: ଖାଇଛି ଚିହ୍ନ ମଧ୍ୟ ଏପର୍ଯ୍ୟନ୍ତ ଗୋଡରେ ଅଛି, ବହୁତ ବିନ୍ଧା ହେଇଥାଏ। ଆଉ କିନ୍ତୁ ଛାଡ଼ିବା ଛାଡ଼ି ନଥାଉ, ହଉ ପଛକେ ବିନ୍ଧା କଷ୍ଟଟା ଅନୁଭବ କରିଥାଉ, କିନ୍ତୁ ଧରିବାର ମଜାଟା ନିଆରା ଥାଏ। ଆଉ ଥରେ କଣ ହେଇଛି, ଏମିତି ଆମ ଗାଁ ପାଖରେ ଜଣେ ଗାଡିଆ ଉଠେଇକି ଯାଇଛି ତାଙ୍କ ଘରକୁ, ସେତେବେଳକୁ ମାଛ ସବୁ ଉଠି ଯାଇଛନ୍ତି, ମାନେ ବଳି ଯାଇଛନ୍ତି ବହୁତ ମାଛ। ଆମେ ଯେତକ ନିହାତି 15-20 ଜଣ ଖଣ୍ଡେ ପଶିକି ଧରି ଆଣିଥିଲୁ, ତାପରେ ସେ ଆସିକି ବହୁତ ଖୋଦିଥିଲା। ଧରିବାର ତ ମଜା ନା, ଗୋଟା ନିଆରା ଥାଏ। ଯେତକ ଝିଅ ପୁଅ ଆମେ ସମସ୍ତେ ଥିଲୁ, ଧରିକି ପ୍ରାୟ କିଛି ମାଛ ନେଇ ଆସିଥିଲୁ। ଆଉ କଙ୍କଡା ସେମିତି, ତାକୁ ଭାତ ଚୋକଡ଼ ପୋକଡ଼ ପକେଇ ଦବା, ତାପରେ ଆମର ଯୋଉ ବେହେରାହାର କ୍ଷୀର ହାଣ୍ଡି କୁଣ୍ଡ ଫୁଣ୍ଡ ଯୋଉ, ତାକୁ ଆମେ ବତୁରେଇ ଦେଇଥାଉ, ବୁଡେଇ ଦେଇଥାଉ, ତା ଭିତରେ ବି ମାଛ ପଶି ଯାଇଥାନ୍ତି। ତାକୁ ଧୀରେ ଧୀରେ ଧୀରେ ଧୀରେ ଉଠେଇଦେଲା ବେଳେ ବହୁତ ମାଛ କଙ୍କଡା ହିଁ ଧରିଥାଉ।
1: ଯାହା ହଉ, ବହୁତ ବଢିଆ କଥା କହିଲେ, ପିଲାଦିନର ବିଭିନ୍ନ ସ୍ମୃତିକୁ ମନେ ପକାଇଲେ। ଆଜି ଆମ ସହିତ ଯୋଡ଼ି ହେଇକି ନିଜ ମତ ସେୟାର କରିଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ ଭାଇ, ଏତେ ସୁନ୍ଦର ଟପିକ ଆଣିଛନ୍ତି, ଖାସ କରିକି ସ୍କୁଲ ଗଲାବେଳେ ବେଶୀ ମାଛ ଧରା ହେଇଥାଏ, ବିଲରେ ଯୋଉ ସବୁ କାଦୁଅ ଥାଏ, ଆଉ ସ୍କୁଲ ଯିବାର ସୁଯୋଗରୁ କିଛି ବଞ୍ଚିତ ହେଇଥାଉ, ପାଠପଢା ସେତେବେଳେ କଷ୍ଟ ହେଲା,
1: ମାଛ ଧରିବା ପାଇଁ
2: ଯାଇଥାଉ। ଧନ୍ୟବାଦ, ସୁନ୍ଦର ସୁନ୍ଦର ଟପିକ ଆଣିଛନ୍ତି, ଧନ୍ୟବାଦ,
1: ରହିଲି ଆଜ୍ଞା, ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ପ୍ରକୃତ କେତେ ସ୍ମୃତି କେତେ ଅନୁଭୂତି ସେଇ ମାଛ ଧରା ସହିତ ଜଡିତ ରହିଛି, ଯାହା ଆଜି ଅନେକଙ୍କ ପାଇଁ ହୁଏତ ଅଦୂରର ଗୋଟେ ବହୁ ଦୂରର ଦିଗ୍ବଳ ଆର ପାଖର ସ୍ୱପ୍ନ ଭଳି ମନେ ହେଉଛି। କାରଣ ସେ ପିଲାଦିନ ଆଉ ନାହିଁ, ସେ ପିଲାଦିନର ମାଛ ଧରିବାର ଅନୁଭୂତି ବି ଆଜି ଧୀରେ ଧୀରେ ଧୀରେ ଦୂରେଇ ଗଲାଣି। ମାଛ ଧରା ଆଜି ଗୋଟେ ନୂଆ ଉପାୟ ନୂଆ ଭାବେ ଆସିଲାଣି, ଆଜି ମାଛ ଧରା ଗୋଟେ ପର୍ଯ୍ୟଟନରେ ପରିଣତ ହୋଇଗଲାଣି, ମାଛ ଧରିବା କାହା ପାଇଁ ଆମୋଦ ପ୍ରମୋଦ ରହିଗଲାଣି। ବିଶେଷ କରି ରେଷ୍ଟୁରାଣ୍ଟ ଯୋଉ ଟୁରିଷ୍ଟ ସଂସ୍ଥା ରହିଲେ, ସେମାନେ ମାଛ ଧରିବାର ଅନୁଭୂତି ଦେଉଛନ୍ତି ପର୍ଯ୍ୟଟକମାନଙ୍କୁ, ନା କଣ କହୁଛନ୍ତି ବନ୍ଧୁ? ହଁ ବନ୍ଧୁ, ବଡ଼ ବଡ଼ ହୋଟେଲ, ଇକୋ ଟୁରିଷ୍ଟ ସ୍ଥାନ, ରେଷ୍ଟୁରାଣ୍ଟ, ଏସବୁ ମାନଙ୍କରେ ମାଛ ଧରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆପଣ ସେଠି କିଛି ସମୟ ଗଲେ ମାଛ ମଧ୍ୟ ଧରିପାରିବେ, ବଂଶୀ ପକାଇ ହେଉ, ଜାଲ ପକାଇ ହେଉ, ସେ ଆପଣଙ୍କୁ ଅନୁଭୂତି ଦେବେ, ଆପଣଙ୍କୁ ନିଜେ ମଧ୍ୟ ସେମାନେ ଦେବେ ମାଛ ଧରିବା ପାଇଁ ସୁଯୋଗ। ଆଉ ମାଛ ଧରିବେ ଆପଣ ନିଜେ ତାକୁ ପୋଡ଼ି ବା ଯେମିତି ଭାବେ ବନେଇକି ରହୁ ଖାଇ ବି ପାରିବେ, ନିଜ ହାତରେ କରିବାର ମଧ୍ୟ ସୁଯୋଗ ଦେଉଛନ୍ତି। ସତରେ କେତେ ବଦଳି ଗଲା ହିଁ କହିଲେ, କିନ୍ତୁ ସେଇ ଅନୁଭୂତି ସେଇ ସ୍ମୃତି ଆଜି ବି ସେମିତି ରହିଛି, କାଲି ଯେମିତି ଥିଲା ଆଜି ବି ଅଛି। ଦେଖିବା, ସମୟ ତ ସରିଆସିଲାଣି, ଆଉ କିଏ ଅଛନ୍ତି ଆମର ଆଉ ଜଣେ କଲର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?

0: ହ୍ୟାଲୋ
1: ଆଜ୍ଞା କୁହନ୍ତୁ, ସମୟ କମ ଅଛି, ଶୀଘ୍ର କୁହନ୍ତୁ।
0: ଭାଇ ନମସ୍କାର।
1: ନମସ୍କାର,
0: ମୁଁ କୈଳାସ ବେହେରା କହୁଛି, ଆଠଗଡ଼ କନ୍ତୋଲରୁ।
1: କନ୍ତୋଲ କୈଳାସ ଭାଇ, କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କୁହନ୍ତୁ। ବହୁତ ଦିନ ପରେ ମୋ ସହିତ କଲ କଲେ।
0: ବହୁତ ଦିନ ପରେ ମାନେ ତାର ସବୁ ତ ସବୁବେଳେ ତ ବାଟ ପୁରା କ୍ଲିଅର ହେଇଯିବ, ରହିଛି ବନ୍ଦ ହେଇକି ରହିଛି, ଆଉ କୁଆଡେ ଯିବା। ସବୁବେଳେ ତ ବର୍ତ୍ତମାନ ଯୋଉ ନଈ ବଡି ଯେମିତି ହଉଛି, ବର୍ତ୍ତମାନ ସବୁ ଆମ ଗାଁ ଗଣ୍ଡା ସବୁ ପାଣି ଘର ଭିତରେ ରହୁଛି, ସେମିତି ସବୁବେଳେ ଶ୍ରୋତା ମାନେ ତ ରେଡିଓ ଚାରିପଟେ ଘେରି ରହୁଛନ୍ତି, ଆଉ ଆମେ କୋଉଠି
1: ଶ୍ରୋତାଙ୍କ ବନ୍ୟା ହଉଛି ନା କଣ?
0: ଆଉ ସେଇଆ ପା
1: ଆଜି ଗାଈ ଭାଙ୍ଗିଛି ଆଠଗଡ଼ରୁ,
0: ବର୍ତ୍ତମାନ ବର୍ତ୍ତମାନ ଡାଇଲିଂ ବନ୍ୟା ମାଡି ଯାଉଛି,
1: ଆଉ
0: ଛାଡିବନି।
1: ଆଜି ଆଠଗଡ଼ରୁ ଘାଇ ହେଇଛି ମାନେ ଏଇ ଘାଇରେ ନିଶ୍ଚିନ୍ତ ଭଲ ମାଛ ପଡିଲା।
0: ନା ନା, ଆଠଗଡ଼ ଘାଇ ହେଇଥିଲା ଯୋଉ ଗୁଣ୍ଡିଚା ଦିନ, ଆଠଗଡ଼ ଯୋଉ ଆମର ଗୋଟେ ଲକ୍ଷ୍ମୀ ସାପୁଆ ନଈ ଯାଇଛି, ସେଟା ଗୋଟେ ଘାଇ ହେଇଥିଲା। ବର୍ତ୍ତମାନ ଏପଟେ ସେପଟେ ଆମ ରମେଶ ଭାଇ ଯିଏ ଅଛନ୍ତି ଅଉକୁମା ଭାପୁର ଢେଙ୍କାନାଳ ଡିଷ୍ଟ୍ରିକ୍ଟର, ସେଇପଟୁ ନଈଟା ଆସୁଛି, ତ ସେଇଠୁ ତାଙ୍କ ଘରେ ମଧ୍ୟ ପାଣି ପଶିଯାଏ, ଘରେ ଆଣ୍ଠିଏ ଆଣ୍ଠିଏ ପାଣି ତାଙ୍କର କହୁଥିଲେ, ମୋତେ ଫୋନ କରି କଥା ହଉଥିଲି।
1: ହଉ, ଆଜି ଟପିକ ସମ୍ପର୍କରେ କୁହନ୍ତୁ, କମ ସମୟ ଅଛି, କଣ କହିବେ?
0: ଟପିକ ସମ୍ପର୍କରେ କହିବି ଯେ ଆଜି ଯୋଉ ବାରଟା ଅଛି, କିନ୍ତୁ ବଢିଆ ଟପିକ ଟା ଆପଣ ରଖିଛନ୍ତି ମାଛ ବୁଝିକିରି।
1: କୁହନ୍ତୁ, କେମିତି ମାଛ ଧରିଛନ୍ତି?
0: ଶିବ ମନ୍ଦିରରୁ ଆସିଲା ବେଳେ ବାଟରେ ଗୋଟେ କଉ ମାଛ ପ୍ରାୟ 405 ଖଣ୍ଡ ଓଜନ ହବ
1: ରାସ୍ତାରେ,
0: ରାସ୍ତା ଉପରେ ବିଲରୁ ପାଣି ଆଣ୍ଠିଏ ଖଣ୍ଡ ଅଛି, ତେଣୁ ଭିତରୁ ସେ ଗାଡିଆ ପାଖରେ ଅଛି, ସେଥିରୁ ମାଛଟା ଡେଇଁ ଡେଇଁକା ରୋଡ ଉପରେ ଡେଉଁଛି। ସେଠୁ ଆମର ଜଣେ ଭାଉଜ ଯାଉଥିଲେ, କହିଲେ ଦେଖୁଛ ଠାକୁର କିନ୍ତୁ ପରୀକ୍ଷା କରୁଛନ୍ତି ଆମ, ଏହା କିଏ ନଉଛି ନାହିଁ,
1: ଇଏ ପାଖରେ ହେଇଥିଲେ ମୁଁ ଯାଇ ନେଇ ଆସିଥାନ୍ତି।
0: ତାପରେ ସେଟା ଗୋଟେ ପିଲା ଥିଲା, ତାପରେ ଡାକିକି ଦେଇଥିଲେ ସେ ନେଇଗଲା। ତାପରେ ଏବେ ମାଛ ମାର ଅଭ୍ୟାସ ତ ନାହିଁ, କିନ୍ତୁ ମାଛ ମାର ଦେଖିବାକୁ ବହୁତ ଭଲ ଲାଗେ,
1: କାରଣ
0: ଆମର ଏଠି ଗୋଟେ ବାରବାଟୀ ପୋଖରୀ ଗୋଟେ ବଡ ପୁଷ୍କରିଣୀ ଗୋଟେ ଅଛି, ଯେକି ଓଡ଼ିଶାରେ ମଧ୍ୟ ଇତିହାସରେ ଅଛି, ଓଡ଼ିଶାର ଇତିହାସରେ ଅଛି ବାରବାଟୀ ପୁଷ୍କରିଣୀ, ଆଠଗଡ଼ରେ ଅଛି ବୋଲି ଆମ କଞ୍ଚଳରେ ଆମ ଗାଁରେ ଅଛି ବି ସେ ପୋଖରୀଟା। ତେଣୁ ଯେହେତୁ ଆମର ତ ରାଜା ବିଶ୍ୱନାଥ ଦେବବର୍ମା ଆଠଗଡ଼ରେ ଥିଲେ, ସେଇ ସମୟରେ ରାଣୀଙ୍କ କଥା ଅନୁସାରେ ସେ ରାଜା ସେଇ ପୋଖରୀଟିକୁ ଖୋଳିଥିଲେ। ସେଠି ଆମର ଆଗେ କଣ ମାଛ ମରା ହୁଏ, ଗୋଟେ ସେଠି ମାଛ ମରା ହୁଏ ପ୍ରାୟ 15 କିଲୋ 20 କିଲୋ 25 କିଲୋ ଏମିତି ଓଜନର ମାଛ ସବୁ ମରା ହୁଏ, ଯାହାଫଳରେ କି ସେଥିରୁ ଡଙ୍ଗା ପକେଇକି ଲୋକମାନେ ସବୁ ମାରନ୍ତି। ଆମ ଗାଁରେ ବାଘେଟି କେଉଁଟା ଘର ଅଛନ୍ତି, ସେ ମାରନ୍ତି, ସେଟା ସେ ଦୃଶ୍ୟ ଦେଖିବାକୁ ବହୁତ ଭଲ ଲାଗେ। ତେଣୁ ଦେଖିବାକୁ ସେବେଳେ ଯାଉ, ସେଠୁ ଦେଖୁ, ଆଉ କିନ୍ତୁ ମାରିବାର ତ ଆମର ଅଭ୍ୟାସ ନାହିଁ, ଆମେ ସବୁବେଳେ ହ୍ୟାଲୋ
1: ଆଜ୍ଞା କୁହନ୍ତୁ।
0: ଆମେ ତ ସବୁବେଳେ ସ୍କୁଲ ଆମ ଘର ଯେହେତୁ ଟିକେ କଟକଣା ଥାଏ, ତେଣୁ ସେତେବେଳେ ଆମ ବାପା ମାଙ୍କୁ ଛାଡ଼ିକି ଆମେ ଯୋଉ ତାଙ୍କ କଥା ମାନ କରିକି ଆମେ କୁଆଡେ ଯାଇପାରିବୁନି,
1: ତେଣୁ
0: ଯାହାଫଳରେ କି ସମୟ ପାଇଲେ ଛୁଟି ଦିନ ମାନଙ୍କରେ ଯାଇତେ ବୁଲିକି ଦେଖିକି ଆସୁ। ଆଉ
1: ଯାହା ହଉ, ଆଜି ଆମ ସହିତ ଜଡିତ ହେଲେ ଆପଣ ସେ ମାଛ ମାରିବାର କିଛି ସ୍ମୃତି, ମାଛ
0: ସେକେଣ୍ଡ ସିଜିନ ଯୋଉ ଚାଲିଛି, ଆଗେ ଯୋଉ 4-5-6 ବର୍ଷ ତଳେ ଯୋଉ ଡାଇଲିଂ ଚାଲିଥିଲା, ସେଇ ସମୟରେ ଯାହା କଲ୍ କରିଥିଲି, ଏ ଯୋଉ ସେକେଣ୍ଡ ସିଜିନ ଚାଲିଛି ବର୍ତ୍ତମାନ, ମାତ୍ର 2 ଥର ହେଲା,
1: ଏବେ ବନ୍ୟା ହବ,
0: ମାସ 2 ମାସ ତଳେ ନାରାୟଣ ଭାଇ ସହିତ କଥା ହେଇଥିଲି 5ଟା ବେଳେ,
1: ବାକି
0: ଆଜି ଆପଣ ସହିତ କଥା ହେବା ସୁଯୋଗ ମିଳିଲା, ବହୁତ ଭାଗ୍ୟ ବୋଲି ବାନ ବୋଲି ମନେ କରୁଛି ମୁଁ। ଆଉ
1: ବହୁତ ବହୁତ ଧନ୍ୟବାଦ, ଆଜି ମୋ ସହିତ କଥା ହେଇଛନ୍ତି, ଆଉ ନିଜ ସ୍ମୃତିରୁ କିଛି କହିଛନ୍ତି, ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର।
0: ଧନ୍ୟବାଦ ଭାଇ, ନମସ୍କାର
1: ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ପ୍ରକୃତରେ ମାଛ ଧରିବାର ସ୍ମୃତି, ସେ ଦେଖିବାର ସ୍ମୃତି, ମାଛ ଧରିବାର ସ୍ମୃତି, ଗୋଟେ ନିଆରାପଣର ସ୍ମୃତି, ସେ ଖାଇବାର ଆନନ୍ଦ ଠାରୁ ମାଛ ଧରିବାର ଆନନ୍ଦଟା ବେଶ ସୁନ୍ଦର ଥାଏ, ଢେର ଆନନ୍ଦଦାୟକ। ତ ଆଜି ଯେଉଁମାନେ ଆମ ସହିତ ସାମିଲ ହେଲେଣି, ଯେଉଁ ମତ ସେୟାର କଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, ସମୟ ହେଇଯାଇଛି, ଏଇଠି ଶେଷ କରୁଛୁ ଆଜିର ଡାଇଲି ଲାଇଫ ଚିଟ୍ ଚାଟ୍।

0: मोदी हर परिवार को घर में बिजली बनाकर वही बिजली बेचकर कमाई का एक और साधन देना चाहता है।
1: ଭାରତର ପ୍ରଧାନମନ୍ତ୍ରୀ ଭାରତରେ ଯେପରି ସୌର କ୍ରାନ୍ତିର ସ୍ୱର ଉତ୍ତୋଳନ କରିଥିଲେ ତାର ପ୍ରଭାବ ଏବେ ଦେଖାଯାଉଛି। ଭାରତରେ ଗୋଟି ଗୋଟି କରି 30 ଲକ୍ଷରୁ ଅଧିକ ପରିବାରଙ୍କ ଛାତରେ ସୋଲାର ପ୍ୟାନେଲ ଲଗାଇ ସାରିଲେଣି। ଆପଣ ବି ଏହି ଉର୍ଜା କ୍ରାନ୍ତିର ସହଭାଗୀ ବନନ୍ତୁ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
2: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି

0: ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣ ଅଛନ୍ତି। ଜୟଦେବ ସାଥିରେ ସମୟ ହେଇଯାଇଛି ଶୁଣିବା ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ ମାନେ ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବାର କାର୍ଯ୍ୟକ୍ରମ। ଆପଣଙ୍କ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆପଣ ଆମକୁ ଗୋଟିଏ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ। ସେଥିପାଇଁ ଆପଣଙ୍କ ମୋବାଇଲ୍ରେ ଟାଇପ୍ କରନ୍ତୁ FMRC ସ୍ପେସ୍ ଦିଅନ୍ତୁ, ନିଜ ନାଁ ଲେଖନ୍ତୁ, ଠିକଣା ଲେଖନ୍ତୁ, ଯେଉଁ ଗୀତ ଶୁଣିବାକୁ ଚାହୁଁଛନ୍ତି ସେହି ଗୀତଟି କେଉଁ ଫିଲ୍ମର ତାହାର ପ୍ରଥମ ଧାଡ଼ି ଲେଖନ୍ତୁ, କେଉଁ ଫିଲ୍ମ ବା ଆଲବମ୍ର ତାହା ଲେଖନ୍ତୁ। ତାପରେ ଆପଣଙ୍କ ନାଁ ଠିକଣା ସହିତ ଆମ ନିକଟକୁ ପଠାଇ ଦିଅନ୍ତୁ। ଆମ ନମ୍ବର ହେଲା 09495963210। ଆମକୁ ହ୍ୱାଟ୍ସଆପ୍ କରିବାର ନମ୍ବର ହେଲା 8895254200। ଆଉ ଥରେ କହି ରଖୁଛି ନମ୍ବରଟି, ଏସ୍ଏମ୍ଏସ୍ କରିବାର ନମ୍ବର ହେଲା 09495963210। ହ୍ୱାଟ୍ସଆପ୍ ନମ୍ବର ହେଲା 8895254200। ଏହି ଦୁଇ ନମ୍ବରରେ ଆପଣ ଅନୁରୋଧ କରିକି ଶୁଣିପାରିବେ ଆପଣଙ୍କ ପସନ୍ଦର ଗୀତ। ମୋ ପାଖରେ ପହଞ୍ଚିଯାଇଛି ଅନେକ ଗୁଡ଼ିଏ ଏସ୍ଏମ୍ଏସ୍। ଗୋଟିଏ ଏସ୍ଏମ୍ଏସ୍ ଆସିଛି ଯେଉଁଠିକି ଦେଇଛନ୍ତି ସମୀର ସସ୍ମିତା ଖଟୁଆ, ନରସିଂହପୁର ଡେରାବିଶ କେନ୍ଦ୍ରାପଡ଼ାରୁ। ଆହୁରି ମଧ୍ୟ ଅନୁରୋଧ ଆସିଛି ପଲ୍ଲବ ଚକ୍ରବର୍ତ୍ତୀ, ମଞ୍ଚେଶ୍ୱର ରେଲୱେ ୱାର୍କସପ୍ ଭୁବନେଶ୍ୱରରୁ ଦେଇଛନ୍ତି। ଚନ୍ଦ୍ରକାନ୍ତ ପୁଷ୍ଟି ଗୋପପୁର, ନିଶ୍ଚନ୍ତ କୋହଲି କଟକରୁ, ପ୍ରେମଜୀ ଭାଇ ଭାରତୀୟ, ପ୍ରେମଜୀ କମ୍ୟୁନିକେସନ, ସିଡିଏ ସେକ୍ଟର 7, ମର୍କତନଗର କଟକରୁ, ପ୍ରେମାନନ୍ଦ ମହାପାତ୍ର, ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ, ଡମ୍ବରୁଧର ନାଥ ଶର୍ମା, ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ, ଦିଲୀପ ନାୟକ ପାରାଦୀପରୁ। ଶୁଣିଦେଉଛୁ ଆପଣଙ୍କ ପସନ୍ଦର ଏ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ସୋମନାଥ ସାହୁ ଜିଗରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ, କୈଳାଶ ବେହେରା କାମିନୀ ବେହେରା କନ୍ତୋଲ ଆଠଗଡ଼ରୁ, ହିତେନ୍ଦ୍ର ଦାସ ଆସାମରୁ ଏବଂ ସହବାଜରୁ ବିଜୟ ପିଙ୍କି ଚିକୁ ରିଙ୍କୁ ରୁବି ସୋମ, ରାଜେନ୍ଦ୍ର ନନା ନୂଆଗାଁ କଟକରୁ, ଆଭାସ ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଆଲିସା ଆପା ତମନ୍ନା ରେଡ୍ଡି ରାଜଦୀପ ରାୟ ରୁଚିକା ରାୟ ଟାଟା ଟାଟା କଲୋନୀ କଳିଙ୍ଗନଗର ଯାଜପୁରରୁ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତ।

ଆପଣମାନେ ଶୁଣୁଛନ୍ତି ଆପଣମାନଙ୍କ ଅନୁରୋଧର ଗୀତ ଗୋଟିଏ ପରେ ଗୀତ। ମୋ ପାଖରେ ଅନେକ ଗୁଡ଼ିଏ ଅନୁରୋଧ ପହଞ୍ଚି ସାରିଛି, ଗୋଟିଏ ପରେ ଗୀତ ଆପଣମାନଙ୍କ ପାଖରେ ପହଞ୍ଚୁଛି। ପରବର୍ତ୍ତୀ ଗୀତରେ ଶୁଣିବାକୁ ଚାହିଁଛନ୍ତି ହାଲୋ ଭାଇ ସିଆନ ଆଠଗଡ଼ରୁ, କଳ୍ପନା ମହାନ୍ତି, ସୋମ ପ୍ରକାଶ, ଭରତଚନ୍ଦ୍ର ନାୟକ ସିଡିଏସ୍ ସେକ୍ଟର 6 କଟକରୁ, ରେମଣ୍ଡାରୁ ଆୟୁଷ, ସତ୍ୟଭାମ, ଲିଙ୍ଗରାଜ ମେହେର। ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପେଣ୍ଠ କଟକରୁ। ଆହୁରି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ କଟକରୁ, ଟୁକୁ ତପୁ ବାପୁ ଚିକୁ ପପୁ ଶିବାନୀ ଟିକି ମିକି ମାଣିଆବନ୍ଧ ସନ୍ତରାପଲ୍ଲୀ ବଡ଼ମ୍ବା କଟକରୁ। ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଝାରଖଣ୍ଡ ସୁପାଇ ସାହି ଗାଁରୁ ଦେବେନ୍ଦ୍ର ତାନ୍ତି, ରାକେଶ ତାନ୍ତି, ପ୍ରକାଶ ତାନ୍ତି, ନିଶି କୁମାରୀ, ରେଶ୍ମା କୁମାରୀ, ଦୀପାଲି କୁମାରୀ ଏବଂ ଦେବେନ୍ ଜୀ। ତ ଶୁଣେଇ ଦଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ। ଏ ଗୀତଟି ଶୁଣିବାକୁ ମଧ୍ୟ ଚାହିଁଛନ୍ତି ସମୀକ୍ଷା, ସଦୀକ୍ଷା, ସନ୍ତୋଷ, ନିର୍ମଳା, ମାମାଲି, କନ୍ତୋଲ, ଆଠଗଡ଼ରୁ।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ଭୁଗୁଡ଼ା ଗଞ୍ଜାମରୁ, ଆହୁରି ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଜଲିଲ ଖାନ ସିମରନ ନିମଚୌଡ଼ି କଟକରୁ, ବାମଦେବ ପୃଷ୍ଟି ଝାଞ୍ଜିରିମଙ୍ଗଳା କଟକରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି।

ବନ୍ଧୁ ଆପଣମାନଙ୍କର ଗୋଟିଏ ପରେ ଗୋଟିଏ ଏସଏମଏସ୍ ମୋ ପାଖରେ ପହଞ୍ଚି ଚାଲିଛି, ଅନେକ ଗୁଡ଼ିଏ ଏସଏମଏସ୍ ପହଞ୍ଚିଗଲାଣି। ପରବର୍ତ୍ତୀ ଏସଏମଏସ୍ ଟି ଦେଇଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟି କଟକରୁ। ଜୟଦେବ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ। ବର୍ଷା ହେଉଛି, ତେଣୁ ଆପଣଙ୍କର ଆଜି ଡାଇଲିଂ ଚିଟ୍ ଚାଟ୍ର ଟପିକ୍ ମାଛ ଧରିବାକୁ ନେଇ ରହିଥିବା। କଲ୍ କରିଥିବା ଶ୍ରୋତାମାନେ କେମିତି କ'ଣ କେଉଁଠି ମାଛ ସବୁ ଧରୁଥିଲେ ସେ ବିଷୟରେ କହିଲେ, ସମସ୍ତଙ୍କୁ ଧନ୍ୟବାଦ। ଆପଣଙ୍କ ୟୁନିକ୍ ଟପିକ୍ ରହିଥିଲା, ସେଥିପାଇଁ ଆପଣଙ୍କୁ ତ ଧନ୍ୟବାଦ। ଆପଣଙ୍କୁ ବି ଧନ୍ୟବାଦ, ଏତେ ସୁନ୍ଦର କାର୍ଯ୍ୟକ୍ରମରେ ଆପଣ ଶୁଣୁଥିଲେ ଆଉ ସୁନ୍ଦର ମତାମତ ଦେଇଥିଲେ। ଏବେ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି ଶ୍ରୀଚରଣଙ୍କ କଣ୍ଠରେ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି କୃପା ସିନ୍ଧୁ କବି ଭୁବନେଶ୍ୱରରୁ, ମୁନା ପଣ୍ଡା କୋଟିଲୋ ଜଗତସିଂହପୁରରୁ, ରାଜେଶ ରିତିକ ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଛତିଶଗଡ଼ ଭାଟପଡ଼ାରୁ ଭାତପଡ଼ା ସେ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନୋଖେଲାଲ ବର୍ମା ଶୁଣିଦେଉଛୁ ଆପଣଙ୍କ ପସନ୍ଦର ଗୀତ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଲି ଶଙ୍ଖତ୍ରାସ କଟକରୁ, ବିଜୟ କୁମାର ଦାସ ମାମୁନି ପୂଜା ସୌରୀ ମାସିଂପୁର ବହୁଗ୍ରାମ ସାଲେପୁର କଟକରୁ। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ କ୍ଷେତ୍ରରେ ଶୁଣିବାକୁ ଚାହିଁଛନ୍ତି ସନ୍ଧ୍ୟାରାଣୀ ସୂତାର ମଠ ସାହି ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ, ଉର୍ମିଳା ବେହେରା ସୁଧୁ ଷଡ଼ଙ୍ଗୀ ଖୋର୍ଦ୍ଧାରୁ। ତ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

କାର୍ଯ୍ୟକ୍ରମର ଶେଷ ଗୀତ ଶୁଣିବାକୁ ଚାହିଁଛନ୍ତି ସୁମନ୍ତ କୁମାର ରାଉତ ପୁତୁରା କାହ୍ନା ଓସ୍ତିଆ ବାଙ୍କି ଆଠଗଡ଼ରୁ ରମେଶ ଚନ୍ଦ୍ର ଦାସ ଚିନ୍ମୟ ଦାସ କ୍ୱାର୍ଟର ନମ୍ବର 2 RB16 ସୁନାବେଡ଼ା କୋରାପୁଟରୁ ଏବଂ ପ୍ରିୟଦର୍ଶିନୀ ପଣ୍ଡା ସବିତା ମିଶ୍ର ମିଲି ପରି ଚୁନରି ମରେଗାଁ ହାଟଢି କେନ୍ଦୁଝରରୁ ଆପଣ ସମସ୍ତଙ୍କୁ ଶୁଣି ଦେଉଛୁ ଆଜି କାର୍ଯ୍ୟକ୍ରମର ଏହି ଶେଷ ଗୀତଟି।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ 0 ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: हे प्रभु, ए मासरे भी एते इलेक्ट्रिक बिल केमिति देबी?
2: अरे राजू भाई, पीएम सूर्यघर योजना रो यूएलए मॉडल थाउ थाउ तोर एते चिंता काहे कि जे मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
1: ए सतरे भाई?
2: हां भाई, मात्र 1875 टंका रे, पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
3: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
3: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
4: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
2: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
4: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା, ଆଉ ସରକାର ଏଥିରେ 3 କିଲୋ ୱାଟ ପାଇଁ 1,38,000 ଟଙ୍କାର ସବସିଡି।

0: ଦେଉଛନ୍ତି।
1: ହଁ ସତେ ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା ସଞ୍ଚୟ ବି ସୁବିଧା ବି।
3: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।